ଆକାଶବାଣୀ ବାରିପଦା। ଆଜି ରବିବାର 1948 ଶତାବ୍ଦୀର ଜ୍ୟେଷ୍ଠ 24 ଦିନ, ତଦନୁଯାୟୀ 2026 ମସିହା ଜୁନ୍ ମାସର 14 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପହିଲି ରଜର ଅନେକ ଅନେକ ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57 ମିନିଟ୍।

ଈଶ୍ୱର ଭଗବାନ ନିଜର ମାୟାଶକ୍ତି ବଳରେ ସକଳ ସୃଷ୍ଟିକୁ ଯନ୍ତ୍ରବତ୍ ଖୁରାଉଛନ୍ତି। ତେଣୁ କୁହାଯାଇଛି, ଦୈବ ଦୌଡ଼ି ମଣିଷ ଗାଈ, ଜେଣିକି ଓଟାରି ତେଣିକି ଯାଏ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଅନନ୍ତ ଚରଣ ମିଶ୍ର, ଭାରତୀ ଭୂୟାଁ, ଅଲେଖ ଚନ୍ଦ୍ର ସାମଲ, ଶୈଳଭମା ମହାପାତ୍ର, ବିଜୟ କୁମାର ମିଶ୍ର ଏବଂ ଲଭାବତୀ ପଢ଼ିଆରି। ଗୀତଗୁଡ଼ିକ ଥିଲା ଗୋକୁଳାନନ୍ଦ ଧଳ, ନିରଞ୍ଜନ ରାଉତ, ରୁଦ୍ରପ୍ରସାଦ ମହାନ୍ତି, ଲକ୍ଷ୍ମୀପ୍ରିୟ ରଥ, ନାରାୟଣ ପ୍ରସାଦ ସିଂ ଏବଂ ବାସୁଦେବ ପ୍ରଧାନଙ୍କ ରଚନାରୁ। ଆକାଶବାଣୀ ବାରିପଦା।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ରଜ ପର୍ବ କେବଳ ଓଡ଼ିଶାରେ ପାଳିତ ହେଉଥିବାରୁ ଏହା ଓଡ଼ିଶାର ଏକାନ୍ତ ନିଜସ୍ୱ ପର୍ବ। ପଣ୍ଡିତ ସର୍ବସ୍ୱରେ ଉଲ୍ଲେଖ ଅଛି, ବୃଷାନ୍ତେ ମିଥୁନ ସ୍ୟାଦୌ ତନ୍ମଧ୍ୟପି ଦିନତ୍ରୟମ୍ ରଜସ୍ଫଳା ସ୍ୟାତ୍ ପୃଥିବୀ କୃଷି କର୍ମଣି ଗରିହିତା। ଏହି ଦିନଟିରେ ପୃଥିବୀ ରଜସ୍ଫଳା ହୁଏ ବୋଲି ପ୍ରତିବର୍ଷ ବୃଷ ମାସର ଶେଷ ମାସାନ୍ତ, ମିଥୁନ ମାସର ଆରମ୍ଭ ସଂକ୍ରାନ୍ତି ଏବଂ ତା ପରଦିନ ଏହିପରି ମୋଟ ତିନି ଦିନ ପୃଥିବୀର ରଜ ଦିନ ବୋଲି ପାଳନ କରାଯାଏ। ଏହି ତିନି ଦିନରେ କୃଷିକର୍ମ କରିବାକୁ ବାରଣ କରାଯାଇଛି। ଶିଶୁକୁ ଗର୍ଭରେ ଧାରଣ କରି ଜନ୍ମ ଦେଇ ବଡ଼ ମଣିଷ କରି ଦେଖିବାରେ ମା'ର ଯେଉଁ ଗୁରୁଦାୟିତ୍ୱ ଏବଂ ସେହି କର୍ତ୍ତବ୍ୟ ସମ୍ପାଦନରେ ତା'ର ଯେଉଁ ଆନନ୍ଦ, ନିଷ୍ଠା, କଷ୍ଟ ଓ ସହିଷ୍ଣୁତା, ତାକୁ ଦେଖି ହିଁ ସହନଶୀଳତାରେ ମା'କୁ ପୃଥିବୀ ସହିତ ତୁଳନା କରାଯାଇଛି। ପୃଥିବୀକୁ ଲକ୍ଷ୍ୟ କଲେ ମନେ ହୁଏ ସେ ସତରେ ମା' ଭଳି ନିଜ ପର୍ବତ ରୂପକ ସ୍ତନରୁ ଝରଣାର ଜଳ ପାନ କରାଇ ଆମମାନଙ୍କର ଜୀବନ ରକ୍ଷା କରୁଛି। ପୃଥିବୀର ଏହି ରୂପକୁ ଦେଖି ଅଥର୍ବ ବେଦରେ କୁହାଯାଇଛି, ଯସ୍ୟାଂ ସମୁଦ୍ର ଉତ ସିନ୍ଧୁରାପୋ ଯସ୍ୟାମନ୍ନଂ କୃଷ୍ଟୟଃ ସମ୍ଭୁଭୁ ଯସ୍ୟାମିଦଂ ଜିନ୍ୱତି ପ୍ରାଣ ଦେଜତ୍ ସାନୋ ଭୂମି ହି ପୂର୍ବ ପେୟ ଦଧାତୁ। ଯେଉଁ ପୃଥିବୀ ଉପରେ ସମୁଦ୍ର, ନଦୀ ଓ ଜଳ ରହିଛନ୍ତି, ଯେଉଁଥିରେ ଅନ୍ନ ଓ ମାନବର ସତ୍ତା ରହିଛି, ଯେଉଁଠାରେ ସମସ୍ତେ ଆନନ୍ଦିତ ହୁଅନ୍ତି, ଶ୍ୱାସ ପ୍ରଶ୍ୱାସ ନିଅନ୍ତି, ବିଚରଣ କରନ୍ତି, ସେହି ଭୂମିକୁ ଆମେ ସମ୍ମାନ ଦେବା। ଅଥର୍ବ ବେଦରେ ପୁଣି କୁହାଯାଇଛି, ମାତା ଭୂମି ହି ପୁତ୍ରୋ ହଂ ମାତା ପୃଥିବ୍ୟା। ପୃଥିବୀ ଆମର ମାତା ଏବଂ ଆମେ ତାର ସନ୍ତାନ। ପୃଥିବୀ ପ୍ରତି ଏହି ସମ୍ମାନବୋଧ, କୃତଜ୍ଞତା ଓ ଚେତନାର ଆରୋପ ହିଁ ରଜ ଉତ୍ସବର ମୂଳ ତତ୍ତ୍ୱ। ଆମର ବାସଭୂମି ପୃଥିବୀ ଏକ ପ୍ରାଣହୀନ ମାଟିପିଣ୍ଡ ନୁହେଁ, ଏହାର ପ୍ରାଣ ଅଛି। ଏହା ଆମକୁ ଧରି ରଖିଥିବାରୁ ଧରା, ଆମର ସବୁ ଅଳି ଅତ୍ୟାଚାରକୁ ସହି କ୍ଷମା କରିଦେଉଥିବାରୁ ଧାତ୍ରୀ। ପୃଥିବୀଠାରେ ଏହି ମାତୃଚେତନା ବା ମାଟି ପ୍ରତି ମମତା ହିଁ କୃତଜ୍ଞ ମଣିଷକୁ ରଜ ପର୍ବରେ ତିନି ଦିନ ପାଇଁ କର୍ଷଣ କରିବାକୁ ନିବୃତ କରିଛି। ଆମେ ବର୍ଷାର ଆରମ୍ଭରେ କୃଷିଗୀତି ଗାଇ ପୃଥିବୀ ଶସ୍ୟ ଗର୍ଭା ହେଉ ବୋଲି କାମନା କରୁ ଏବଂ କୃଷିକାର୍ଯ୍ୟ ଆରମ୍ଭ କରୁ। ତେଣୁ ରଜ ଉତ୍ସବ ହେଉଛି ବର୍ଷା ଆରମ୍ଭରେ ଶସ୍ୟ ଗର୍ଭା ପୃଥିବୀର ମାତୃତ୍ୱର ସଫଳତା କାମନା ଓ ସୃଷ୍ଟିର ବିଜୟ ଉତ୍ସବ। କେତେ ସୁନ୍ଦର ସ୍ୱପ୍ନ ପୃଥିବୀ ମାତାର ନିରାଜନା ଏବଂ ଏକ ବିପୁଳ ସମ୍ଭାବନାକୁ ଆବାହନ କରି ଆନନ୍ଦ ବିଭୋର ଭାବରେ ସମୟ କଟାଇବା ପାଇଁ ଆମର ପୂର୍ବସୂରୀମାନେ ପରିକଳ୍ପନା କରିଥିଲେ ଏହି ରଜ ପର୍ବ। ଏହାର ସମସ୍ତ ତାତ୍ତ୍ୱିକ ମୂଲ୍ୟକୁ ନ ବୁଝିଲେ ମଧ୍ୟ ନିର୍ମଳ ଆନନ୍ଦ, ଶ୍ରଦ୍ଧା ଓ ପ୍ରୀତିର ବାତାବରଣରେ କିଛି ଦିନ ବିତେଇବାକୁ ସୁଯୋଗ ଦେଉଛି ଏହି ରଜ ପର୍ବ। ଗ୍ରୀଷ୍ମର ଉତ୍ତାପ କମିଯାଉଛି, ପ୍ରଥମ ବାରିପାତରେ ଧରଣୀ ରାଣୀ ଶ୍ୟାମଳଶ୍ରୀ ମଣ୍ଡିତ ହେଉଛି, ଏତିକିବେଳେ ଆନନ୍ଦରେ କିଛି ସମୟ କଟେଇ ପୁଣି କୃଷିକର୍ମରେ ଲାଗିବାର ସମୟ। ଆଜି କିନ୍ତୁ ଏହି ଆନନ୍ଦ ଉଲ୍ଲାସରେ ଧୀରେ ଧୀରେ ଭଟ୍ଟା ପଡ଼ି ଆସିଲାଣି। ପୁରୁଖା ଲୋକମାନେ କହୁଛନ୍ତି, ଅତୀତର ରଜ ମଉଜ ଏବେ ଆଉ ନାହିଁ, ସେଦିନର ପ୍ରାଣଖୋଲା ଭାବ ବିନିମୟ ଆନନ୍ଦ ଉନ୍ମାଦନା ମଉଳି ଆସିଲାଣି। ବିଭିନ୍ନ ସମସ୍ୟାରେ କଳୁଷିତ ହୋଇଗଲାଣି ଗ୍ରାମ୍ୟ ଜୀବନ, ଫାଟି ପଡ଼ିଲାଣି ସମ୍ପର୍କ, ସେଇଥିପାଇଁ ରଜ ଉତ୍ସବର ସରସତା ବି ପତଳା ହୋଇ ଆସୁଛି। ସତରେ କେତେ ମହତ୍ତର ଚିନ୍ତାରୁ ଆମ ସଂସ୍କୃତିରେ ଜନ୍ମ ନେଇଛି ରଜ ପର୍ବ। ପୃଥିବୀକୁ ମା' ଜ୍ଞାନ କରିବା, ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧାର ପରିବେଶରେ ପ୍ରାଣଭରି ଜୀବନକୁ ଆନନ୍ଦକୁ ଉପଭୋଗ କରି ପୁଣି ଜୀବନ ସଂଗ୍ରାମରେ ପଶିଯିବା, ଏଇ ତ ରଜ ପର୍ବର ମହତ୍ତ୍ୱ। ଏତେ ସୁନ୍ଦର ଏବଂ ଆମର ମୌଳିକ ପର୍ବଟିକୁ ମୌଳି ଯିବାକୁ ଦେବା କ'ଣ ଆମ ପାଇଁ ଉଚିତ ହେବ?

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାନ୍ତନୁ କୁମାର ରଥ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର

ଶୁକମୁନିଙ୍କର ମହାରାଜ ପରୀକ୍ଷିତଙ୍କୁ ଭଗବାନଙ୍କର ବିଶ୍ୱରୂପ, ଆତ୍ମାର ଗତି, ବିଷ୍ଣୁ ଭଜନର ମହିମା, ବିରାଟ ପୁରୁଷଙ୍କ ବିଭୂତି, ଭାଗବତର ଦଶଲକ୍ଷଣ ଆଦିର ବର୍ଣ୍ଣନା ଥିଲା ଦ୍ୱିତୀୟ ସ୍କନ୍ଧର ବିଷୟବସ୍ତୁ। ଆଜି ଆରମ୍ଭ କରିବା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଛି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 66ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଆଉ ଦିନ କେଇଟା ପରେ ବର୍ଷା ଦିନ ଆସିବ। ଏହି ସମୟରେ ଅର୍ଥାତ୍ ଧାନ ଚାଷ ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ। ମଇ ଦେଇ

0: ସମତୁଲ କରନ୍ତୁ। ସେସଉଡ଼ ଚାଷ ବେଳେ ହେକ୍ଟର ପ୍ରତି ଦଶ ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟା ବୁଣା ନକରି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଅଥବା ଲଙ୍ଗଳ ସିଆରରେ 2-3 ସେଣ୍ଟିମିଟର ଗଭୀରରେ ଓ ଧାଡ଼ିରେ ବିହନ ବୁଣନ୍ତୁ। ବୁଣିସାରି ଥରେ ମଇ ଦିଅନ୍ତୁ। ସହଳ କିସମ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଓ ବିଳମ୍ବ କିସମରେ 20 ସେଣ୍ଟିମିଟରର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 80 କିଲୋଗ୍ରାମ ବିହନ ବିଶୋଧନ କରି ବୁଣନ୍ତୁ। ଯେଉଁଠାରେ ଜଳର ସୁବିଧା ଅଛି ରୋଇବା ନିମନ୍ତେ ତଳିଘେରା ପ୍ରସ୍ତୁତ କରନ୍ତୁ। 1 ହେକ୍ଟର ପାଇଁ ତଳି ଉତାରିବା ନିମନ୍ତେ 25 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। 1 ମିଟର ଚଉଡ଼ାର ପଟି କରି ମଝିରେ ମଝିରେ 30 ସେଣ୍ଟିମିଟର ଉଚ୍ଚତାର ନାଳି ଛାଡ଼ନ୍ତୁ। ତଳି ପଟିଗୁଡ଼ିକରେ ଆବଶ୍ୟକ ହେଉଥିବା 50 କିଲୋଗ୍ରାମ ଅଧିକ ଅମଳକ୍ଷମ ନଚେତ 15 କିଲୋଗ୍ରାମ ଶଙ୍କର କିସମ ଓଦା ତଳିଘେରାରେ ଗଜା ଫିଟିଥିବା ବିହନ ବୁଣନ୍ତୁ। ଦୋରସା ମାଟି ଥିବା ବର୍ଷା ଆଧାରିତ ଜମିରେ ଶୁଖିଲା ତଳିପଟି ମଧ୍ୟ କରାଯାଇପାରିବ। ଏଣୁ ଶୁଖିଲା ତଳିପଟିରେ ଧାଡ଼ିରେ 10 ସେଣ୍ଟିମିଟର ବ୍ୟବଧାନରେ ବିହନ ବୁଣନ୍ତୁ ଏବଂ ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ବିହନ ବୁଣନ୍ତୁ। ମୁଗ ଓ ବିରିଆଦି ଡାଲିଜାତୀୟ ଫସଲରେ ଛୁଇଁ 80-85% ପାକଳ ହୋଇଥିଲେ ଅମଳ କରିଦିଅନ୍ତୁ। ଅମଳ ପରେ ମଞ୍ଜିକୁ ଭଲ ଭାବରେ ଖରାରେ ଶୁଖାଇ ସାଇତି ରଖନ୍ତୁ। ନଳିତା 15 ଦିନର ହୋଇଯାଇଥିଲେ କୋଡ଼ା ଖସା କରି ଘାସ ବାଛି ଦିଅନ୍ତୁ ଓ ଗଛ ବହଳିଆ ହୋଇଥିଲେ ଗଛକୁ 8 ସେଣ୍ଟିମିଟରରୁ 10 ସେଣ୍ଟିମିଟର ରଖି ପତଳା କରିଦିଅନ୍ତୁ। ନଳିତା ଗଛ 11-20 ଦିନ ହୋଇଗଲେ 1 ବୀଜପତ୍ରୀ ଘାସକୁ ନିୟନ୍ତ୍ରଣ କରିବା ପାଇଁ ଫସଲକୁ 15-20 ଦିନ ସମୟରେ ଟାର୍ଗା ସୁପର ତୃଣନାଶକ 2 ମିଲିଲିଟର ଧନୁଭିଟ 1 ମିଲିଲିଟର ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଜଳସେଚନର ସୁବିଧା ଥିଲେ ଜମିକୁ କୋଡ଼ା ଖୋସା କରି ଆଖୁର ହୁଡ଼ା ଟେକା ପୂର୍ବରୁ ତୃତୀୟ ଦଫା ଅନୁମୋଦିତ ଯବକ୍ଷାରଜାନ ସାର 65 କିଲୋଗ୍ରାମ ହେକ୍ଟର ପ୍ରତି ପ୍ରୟୋଗ କରନ୍ତୁ। ଜଳସେଚନର ସୁବିଧା ନଥିଲେ ପ୍ରଥମ ବର୍ଷା ପରେ ଏହି ତୃତୀୟ ଦଫା ଅନୁମୋଦିତ ଯବକ୍ଷାରଜାନ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ। ରାଶି ଫସଲରେ ଫୁଲ ଧରିବା ଓ ଫଳ ବୃଦ୍ଧି ସମୟରେ ଜଳସେଚନ କରନ୍ତୁ। ପତ୍ରମୋଡ଼ା ଓ ଫଳବିନ୍ଧା ପୋକ ଲାଗିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ପ୍ରୋଫେନଫସ୍ କିମ୍ବା 0.5 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG ମିଶାଇ ପ୍ରୟୋଗ କରନ୍ତୁ। ତଳ ପତ୍ରଠାରୁ ଉପରକୁ ପତ୍ରଗୁଡ଼ିକ ହଳଦିଆ ପଡ଼ିଆସିଲେ ବା ଫଳ ଶୁଖିଆସିଲେ ରାଶି ଅମଳ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ କଳଙ୍କୀ ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ମାଙ୍କୋଜେବ୍ କିମ୍ବା ଟେବୁକୋନାଜଲ 1 ମିଲିଲିଟର ମିଶାଇ ପତ୍ର ସିଞ୍ଚନ କରନ୍ତୁ। ପତ୍ର ଚିତା ରୋଗ ଥିଲେ ମଧ୍ୟ ଏହି ରାସାୟନିକ ସିଞ୍ଚନ ଦ୍ୱାରା ଏହା ନିୟନ୍ତ୍ରିତ ହୋଇପାରିବ। ଏଥିରେ ଫୁଲଶ୍ରୋଡ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଥାୟୋଫେନେଟ୍ ମିଥାଇଲ 1 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ଅପରାହ୍ନ 4:40 ମଧ୍ୟରେ ଶୁଣିବେ ଆକାଶବାଣୀରୁ କୃଷି ଶିକ୍ଷା, ଏଥିରେ ବିଶେଷ କାର୍ଯ୍ୟକ୍ରମ ରହିଛି ସଙ୍ଗୀତ ରୂପକ ଚଷାର ପରବ ରଜ ପରବ। प्रयोजना दुर्गा माझी।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ସାଧନା।

ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 କିଶୋର ସ୍ୱର ସୁଗମ ସଙ୍ଗୀତ ଶୁଣିବେ ସକାଳ 7:55। ସକାଳ 8:15 କାର୍ଯ୍ୟକ୍ରମ ହେଲୋ ବାରିପଦା। ଦିନ 12 ରଜଦୋଳି ଗୀତ ପରିବେଷଣ କରିବେ ଶିଳ୍ପୀ ସୁଦର୍ଶନ ନାୟକ ଏବଂ ସାଥୀ କଳାକାର।

ସନ୍ଧ୍ୟା ଛଅଟାରେ ଭକ୍ତି ଗୀତ, ସୁଗମ ସଙ୍ଗୀତ, ସନ୍ଧ୍ୟା 6:15। ସନ୍ଧ୍ୟା 6:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକଦର୍ଶୀ ଧାରାବିବରଣୀ ଶୁଣିବେ। ICC ମହିଳା T20 କ୍ରିକେଟ ୱାର୍ଲ୍ଡ କପ୍ 2026ର ଧାରାବିବରଣୀ। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟର ମୋଟ 3,38,64,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ଯାହା ମୋଟ ଭୋଟରଙ୍କ 98.65%। ବର୍ତ୍ତମାନ ସୁଦ୍ଧା 95,41,924 ପରିଗଣନା ଫର୍ମ ଡିଜିଟାଇଜ୍ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ, ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏସ୍ଆଇଆର୍ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ପାଇଁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ 100 ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ଘର 10ର ବିଏଲ୍ଓ ଅମ୍ବିକା ସାହୁ ଏସ୍ଆଇଆର୍ କାର୍ଯ୍ୟରେ ଶତପ୍ରତିଶତ ସଫଳତା ହାସଲ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସଫଳ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତୋଦୟ ଭାବନା ସହିତ ଗରିବ, କୃଷକ, ମହିଳା ଓ ଯୁବକମାନଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହିତ ଦେଶର ନାରୀଶକ୍ତି ସହଭାଗୀ ହେବା ସହିତ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍ ରୋଡ୍କୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଯାତାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ପାଇଁ ସୁବିଧା ପ୍ରଦାନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ହରିଚନ୍ଦନ ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗଣଯୋଗ ଅଭିଯାନ ଆଜି ସକାଳ 6:15ରୁ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଛି। ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଆସନ୍ତା 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ରକ୍ତଦାନର ମହତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା'ପର ଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଥାଏ। ପିଠାପଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ମଧ୍ୟ ରହିଛି। ରଜପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହିତ ଏହି ପର୍ବ ଶେଷ ହୋଇଥାଏ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ଗତକାଲି ପାରାଦ୍ୱୀପ ଓ ବାରିପଦା ଦେଇ ଅଗ୍ରସର ହେଉଛି। ଆସନ୍ତା 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।
ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ। ନମସ୍କାର।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ୱାର୍ଲଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବିନାରାୟଣ ରଥ।
2: ଆମ ଦେହର ସବୁଠାରୁ ମୂଲ୍ୟବାନ ଉପାଦାନ ହେଉଛି ରକ୍ତ। ମଣିଷ ଦେହରେ ହାରାହାରି 5-6 ଲିଟର ରକ୍ତ ଥାଏ। ପ୍ରତି ମୁହୂର୍ତ୍ତରେ ଆମ ଅସ୍ଥି ମଜ୍ଜା ଭଳି କେତେକ ଅଙ୍ଗରୁ ରକ୍ତ ତିଆରି ହେଉଥାଏ। ତେବେ କେତେକ ବିଶେଷ ପରିସ୍ଥିତିରେ ମଣିଷ ଦେହରେ ଅନ୍ୟ ବ୍ୟକ୍ତିର ରକ୍ତ ଆଣି ଭରଣା କରିବା ଦରକାର ହୋଇଥାଏ। ସେସବୁ ବିଶେଷ ପରିସ୍ଥିତିମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର, ଦୁର୍ଘଟଣାଜନିତ ରକ୍ତସ୍ରାବ, କେତେକ ପ୍ରକାର କର୍କଟ ରୋଗ, ରକ୍ତ ଶିକୁଳି ରୋଗ ଆଦି ପ୍ରଧାନ। ରକ୍ତରେ ରହିଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି ଏକକ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ମାତ୍ର 40 ଲକ୍ଷ ଏକକ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଙ୍କଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚିପାରିବ ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବନ୍ତି ଯେ ରକ୍ତଦାନ କଲେ ଅଧିକ ରକ୍ତ ଚାଲିଯାଇପାରେ, ତାହେଲେ ବ୍ୟକ୍ତି ଦୁର୍ବଳ ହୋଇଯିବ କିମ୍ବା ଅଚେତ ହୋଇଯାଇପାରେ। କିନ୍ତୁ ପ୍ରକୃତ କଥା ହେଉଛି ରକ୍ତଦାନ କେବଳ ବ୍ଲଡ୍ ବ୍ୟାଙ୍କ ଜରିଆରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ମିଲିଲିଟର ରକ୍ତ ଜଣଙ୍କଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତିର ହିମୋଗ୍ଲୋବିନ 12.5 ଗ୍ରାମରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, କାମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତଃ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ। ତା ଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ୍ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ୍ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୟସର ପ୍ରତିବନ୍ଧକ ନଥାଏ। 18 ବର୍ଷରୁ ଉର୍ଦ୍ଧ ଯେକୌଣସି ବ୍ୟକ୍ତି ଯଦି ଡାକ୍ତରଙ୍କ ପରୀକ୍ଷାରେ ଉପଯୁକ୍ତ ନିର୍ଣ୍ଣିତ ହୁଅନ୍ତି ସେ ଅନାୟାସରେ ରକ୍ତଦାନ କରିପାରିବେ। ତେବେ ମୋଟାମୋଟି ଭାବେ ଦେଖିଲେ 18-65 ବର୍ଷ ଭିତରେ ଥିବା ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ କରିବା ପାଇଁ ଉପଯୁକ୍ତ। ରକ୍ତଦାନ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁ ଛୁଞ୍ଚି ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହୃତ ହୁଏ ତାହା ଅନ୍ୟ କୌଣସି ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଥରେ ବ୍ୟବହାର କରିବା ପରେ ତାହାକୁ ନଷ୍ଟ କରି ଦିଆଯାଏ। ତେଣୁ ରକ୍ତଦାନ ଫଳରେ କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା ନାହିଁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ୱାର୍ଲଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ରବିନାରାୟଣ ରଥ। ଆକାଶବାଣୀ କଟକ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 wicket ପରାସ୍ତ କଲା ଭାରତ। ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନିସ୍ଠାରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ନିସ୍ଠାରେ ଆଜି ଉଭୟ ନେତା ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନବସୃଜନ, ରଣନୈତିକ ବ୍ୟାପାର ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। ନିସ୍ଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ହୋଟେଲ୍ ନେଗ୍ରେସ୍କୋଠାରେ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହାକୁ ଏକ ସ୍କରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱାଗତ ଅବସରରେ ଫ୍ରାନ୍ସ ଏବଂ ଇଟାଲୀୟ କଳାକାରଙ୍କ ଦ୍ୱାରା କଥକ, ଓଡ଼ିଶୀ ଓ ଭରତନାଟ୍ୟମ୍ ଭଳି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆକୁ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍ମୁକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 and 17 G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15 ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହ୍ୟାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ ହୋଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ ହୋଇଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଦ୍ରୁତ ଏବଂ ଅଧିକ ଦକ୍ଷ ସଂଯୋଗୀ ଣକୁ ଦୃଷ୍ଟି ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଏଭଳି ବ୍ୟବସ୍ଥାକୁ ଦେଶର ଅନ୍ୟ ପ୍ରାନ୍ତରେ ଆଗାମୀ 2-3 ମଧ୍ୟରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଆସାମରେ ଏଥିପାଇଁ 150 ଅଞ୍ଚଳକୁ ଚିହ୍ନଟ କରାଯାଇଛି। ମନ୍ତ୍ରଣାଳୟ କହିଛି, ଡ୍ରୋନ୍ ଆଧାରିତ ଏହି ଡାକ ପରିବହନ ବ୍ୟବସ୍ଥା ଦ୍ୱାରା ଡାକ ସାମଗ୍ରୀ ହସ୍ତାନ୍ତର ସମୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ମଣ୍ଡି ମୁଖ୍ୟ ଡାକଘରଠାରୁ ରେହରଧର ଶାଖା ଡାକଘରକୁ ପାରମ୍ପରିକ ବ୍ୟବସ୍ଥା ମାଧ୍ୟମରେ ସଂଯୋଗ 2 ଅଧିକ ସମୟ ଲାଗୁଥିବା ବେଳେ ଏବେ ଏହା ମାତ୍ର 7 ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଇରାନ୍ ସହିତ ଯୁଦ୍ଧ ସମାପ୍ତି ନେଇ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏହାପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍

ଏହି ସୂଚନା ଦେଇ କହିଛନ୍ତି, ସ୍ୱାକ୍ଷରିତ ହେବାକୁ ଥିବା ଚୁକ୍ତି ଯଦି ଆଶା ଅନୁରୂପ କାର୍ଯ୍ୟକାରୀ ନ ହୁଏ ତେବେ ଇରାନ୍ ବିପକ୍ଷରେ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ ନିରପେକ୍ଷ କରାଯାଇଛି ଏବଂ ଏ କ୍ଷେତ୍ର ପାଇଁ ଉପଯୋଗୀ ସାମଗ୍ରୀକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଚୁକ୍ତିନାମା ଆଜି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି, ତେବେ ଭବିଷ୍ୟତରେ ଏହି ଚୁକ୍ତିନାମା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଇରାନ୍ର ସରକାରୀ ଗଣମାଧ୍ୟମ ଇସ୍ମାଇଲ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡ୍କାଷ୍ଟିଂକୁ ସାକ୍ଷାତକାରରେ ଶ୍ରୀ ବାଘାଇ ଏହି ସୂଚନା ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏକ ଧାରାବାହିକରେ ଆଜି ଆସନ୍ତୁ ଶୁଣିବା ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। 12 ବର୍ଷର ସଂସ୍କାର 12 ବର୍ଷର ବିଶ୍ୱାସ ପାଲଟିଛି। ଜିଏସ୍ଟି ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି। ବଜେଟ୍ରେ ଆୟ ବୃଦ୍ଧି ସହ ଟିକସ ସଂସ୍କାର ମାଧ୍ୟମରେ କରଦାତାଙ୍କୁ ସୁଫଳ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଦେବାକୁ ପଡ଼ୁନାହିଁ। ଦେଶର 88% କରଦାତା ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ଏହି ପଦକ୍ଷେପର ସୁଫଳ ସିଧାସଳଖ ତାଙ୍କ ପାଖରେ ପହଞ୍ଚିପାରୁଛି। ଆୟକର ଦାଖଲକାରୀଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷରେ 9,20,00,000 ପହଞ୍ଚିଛି। ଜିଏସ୍ଟି ସଂସ୍କାର ଦ୍ୱାରା ଅନୁପାଳନ ଅଧିକ ସରଳ ହେବା ସହ ଏହି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ଗତ ଏପ୍ରିଲରେ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 2,42,000 କୋଟି ଟଙ୍କା ହୋଇଥିଲା। ଧର୍ମଶାଳାରେ ଅନୁଷ୍ଠିତ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା 3-ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗତକାଲି ଧର୍ମଶାଳାଠାରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ 24 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 194 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 22 ଓଭର 5 ବଲ୍ରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 66 ବଲ୍ରୁ ଅପରାଜିତ 84 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆସନ୍ତା 17 ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ୍ ପଡ଼ିଆଠାରେ ଦ୍ୱିତୀୟ ଦିନିକିଆ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଥର ଭେଟିଥିବା ବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ନେଦରଲ୍ୟାଣ୍ଡସ୍ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ପୂର୍ବାହ୍ନ 10:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ୱେଷ୍ଟଇଣ୍ଡିଜ୍ ପୂର୍ବତନ ଚାମ୍ପିୟନ୍ ନ୍ୟୁଜିଲାଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ 40 ରନ୍ରେ ବିଜୟୀ ହୋଇଛି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ତୁର୍କୀ ଏବଂ ଜର୍ମାନ କୁରାକାଉ ମଧ୍ୟରେ ମୁକାବିଲା ହେବ। ହାଇତି ଏବଂ ସ୍କଟଲାଣ୍ଡ ମଧ୍ୟରେ ଏବେ ମ୍ୟାଚ୍ ଜାରି ରହିଛି। ପୂର୍ବରୁ ବ୍ରାଜିଲ ଏବଂ ମରକୋ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍କରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ କାତାର ଓ ସ୍ୱିଜରଲାଣ୍ଡ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେରଳ ମାହେ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲରେ ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣ ଅଞ୍ଚଳକୁ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି କରିବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ

0: 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଶୋର ସ୍ୱର। ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। କାର୍ଯ୍ୟକ୍ରମ କିଶୋର ସ୍ୱର।

0: ପିଲାଏ, ଓଡ଼ିଆରେ ଗୋଟିଏ କଥା ଅଛି, ବାର ମାସରେ ତେର ପର୍ବର କଥା। ହଁ, ଆମ ଏଇ ଓଡ଼ିଶା ମାଟିରେ ବେଳକାଳ ତୁଳନାରେ ବହୁତ ଗୁଡ଼ିଏ ପର୍ବ ପାଳନ ହେଉଛି। ଏହିସବୁ ପର୍ବ ଉତ୍କଳୀୟ ମାନଙ୍କୁ ଆମୋଦିତ କରେ, ଉଲ୍ଲସିତ କରେ। ତେବେ ପାଳିତ ହେଉଥିବା ପର୍ବ ମଧ୍ୟରୁ ରଜ ପର୍ବ ଟିକେ ନିଆରା। ବରଷକରେ ଥରେ ଆସେ ଏଇ ରଜ ପର୍ବ। ରଜ ଆସେ ଗାଁ ଦାଣ୍ଡରେ, ପୁଣି ରଜ ଆସେ ସହର ଆଉ ବଜାରରେ। ରଜ ଆସିଲେ ଚଳଚଞ୍ଚଳ ହୋଇଉଠେ କୁଆଁରୀର ମନ।
1: ହଁ ରେ ପିଲାଏ, ପୁଣି ରଜ ଆସେ ବର୍ଷା ଭିଜା ମାଟିର ସୁଗନ୍ଧରେ। ରଜ ଆସେ ଗୋଟିଏ କୁଆଁରୀ ପାଦର ଅଳତାରେ। ପୁଣି ରଜ ଆସେ ନୂଆ ପୋଷାକରେ, ରଜ ପାନରେ, ସଜ ପାଚରେ, ପୋଡ଼ ପିଠାରେ ଆଉ ଦୋଳି ଖେଳର କଟମଟ ଶବ୍ଦରେ। କାରଣ ରଜ ହେଉଛି ଆନନ୍ଦର ପର୍ବ, କୃଷି ଭିତ୍ତିକ ପର୍ବ।
0: ତେବେ ଓପା, ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା କବିତାରେ କବିତାରେ।
1: ହଁ ହଁ ନିବେଦିତା। କୁହୁ କୁହୁ ଗାଈ କୋଇଲି କହୁଛି, ବେଗେ ହୁଅ ସଜ ବାଜ, ବରଷକ ପରେ ଦୋଳି ଖେଳିବାକୁ ଆସିଅଛି ପୁଣି ରଜ। ଆରେ ଆସିଅଛି ପୁଣି ରଜ।
0: ହଁ ରେ ପିଲାଏ, ଆସିଅଛି ପୁଣି ରଜ। ନିଦା ଘର ଶେଷେ ଆଷାଢ଼ ଆରମ୍ଭ ହେ, ବରଷକେ ଥରେ ଆସ ଏଇ ରଜ। ତିନି ଦିନ ଧରି ଅତି ସରାଗରେ ସଭିଏ କରନ୍ତି ମଜା ମଉଜ, ସଭିଏ କରନ୍ତି ମଜା ମଉଜ।
1: ବାହ, ସଭିଏ କରନ୍ତି ମଜା ମଉଜ। ପ୍ରଥମ ଦିନଟି ପହିଲି ରଜ ଯେ, ରଜ ସଂକ୍ରାନ୍ତି ଦ୍ୱିତୀୟ ଦିନ, ମିଥୁନ ସଂକ୍ରାନ୍ତି ଅନ୍ୟ ନାମ ତାର, ଶେଷ ରଜ ହୁଏ ତୃତୀୟ ଦିନ, ଶେଷ ରଜ ହୁଏ ତୃତୀୟ ଦିନ।
0: ହଁ ରେ ପିଲାଏ, ଶେଷ ରଜ ହୁଏ ତୃତୀୟ ଦିନ। କାଟିବା ବାଟିବା କୁଟିବା ପାଇଁ କି ବାରଣ ଥାଏ ଯେ ଝିଅ ସବୁରି, ଖାଲି ପାଦେ ପୁଣି ଛୁଅନ୍ତିନି ଦ୍ୱାରା, ପିନ୍ଧନ୍ତି ପାଟୁଆ ଚପଲ କରି, ପିନ୍ଧନ୍ତି ପାଟୁଆ ଚପଲ କରି।
1: ପିନ୍ଧନ୍ତି ପାଟୁଆ ଚପଲ କରି, ଗାଁ ତୋଟା ମାଳେ ପୋଖରୀ ହୁଡ଼ାରେ ପିଲାଏ ଖେଳନ୍ତି ରଜରେ ଦୋଳି, ଅଳତା ଚନ୍ଦନ ନୂଆ ପୋଷାକରେ ସଜେଇ ବୁଲନ୍ତି ହୋଇଣ ମେଳି, ସଜେଇ ବୁଲନ୍ତି ହୋଇଣ ମେଳି।
0: ହଁ ହଁ ରେ ପିଲାଏ, ସଜେଇ ବୁଲନ୍ତି ହୋଇଣ ମେଳି। ଘରେ ଘରେ କେତେ ପିଠା ପଣା ହୁଏ, ପୋଡ଼ ପିଠା ସ୍ୱାଦ ଭାରି ନିଆରା, ଆମ୍ବ ପଣସ ଓ ଖଜୁରୀ ବାସ୍ନାରେ ଖୁସି ଭରି ଯାଏ ହୃଦୟ ସାରା, ଖୁସି ଭରି ଯାଏ ହୃଦୟ ସାରା।
1: ହଁ ହଁ ରେ ପିଲାଏ, ଖୁସି ଭରି ଯାଏ।

0: ହୃଦୟ ସାରା ଝିଅ ବୋହୂ ମାନେ ଆନନ୍ଦ ମନରେ ଖେଳିଥାନ୍ତି କେତେ ଲୁଡୁ ଓ ତାସ, ଖେଳନ୍ତି କବାଡି, ଗାଁ ପୁଅ ମାନେ ଭୁଲି ଯାଇ ସବୁ ହିଂସା ଓ ରୋଷ, ଭୁଲି ଯାଇ ସବୁ ହିଂସା ଓ ରୋଷ।
1: ହଁ ରେ ପିଲାଏ, ଭୁଲି ଯାଇ ସବୁ ହିଂସା ଓ ରୋଷ। ରଜବାସୀ ଦିନ ବସୁମତୀ ସ୍ନାନ ଶିଳାକୁ ନାରିଏ ଯତ୍ନ ନେଇ ଧୂପ ଦୀପ ଦେଇ ଭୋଗରେ ପୂଜନ୍ତି, ହଳଦୀ ପାଣିରେ ଗାଧୋଇ ଦେଇ, ହଳଦୀ ପାଣିରେ ଗାଧୋଇ ଦେଇ।
0: ବାଃ, ହଳଦୀ ପାଣିରେ ଗାଧୋଇ ଦେଇ, ଓଡିଆ ସଂସ୍କୃତି ପରମ୍ପରା ବହି ଋତୁ ଛନ୍ଦେ ପୁଣି ଆସିଛି ରଜ। କୁଆଁରୀ ପାଳନ୍ତି, କୃଷକ ପାଳନ୍ତି, ପରବ ଗୋଟିକ ପୁରାଣ ମତେ ଘରେ ଘରେ ଥାଏ ଏ ପର୍ବ ଆଦର, ପାଳନ୍ତି ସରବେ ଉଲ୍ଲାସ ଚିତେ, ପାଳନ୍ତି ସରବେ ଉଲ୍ଲାସ ଚିତେ,
1: ପାଳନ୍ତି ସରବେ ଉଲ୍ଲାସ ଚିତେ। ପ୍ରଚଳିତ ପ୍ରଥା ବିଧି ଅନୁସାରେ ପାଳିତ ହୁଅ ଏ ଗଣ ପର୍ବ, ସ୍ନେହ ପ୍ରେମ ଶ୍ରଦ୍ଧା ସୌହାର୍ଦ୍ଦ ରୁଜୁରେ ବାନ୍ଧିଥାଏ ଜାଣ ଏହି ଉତ୍ସବ, ବାନ୍ଧିଥାଏ ଜାଣ ଏହି ଉତ୍ସବ,
0: ବାନ୍ଧିଥାଏ ଜାଣ ଏହି ଉତ୍ସବ। ପରମ୍ପରା ଏତ ଓଡିଆ ଘରର, ଜଗତେ ଯାହାର ତୁଳନା ନାହିଁ, ଜଗତେ ଯାହାର ତୁଳନା ନାହିଁ।
1: ହଁ ରେ ପିଲାଏ, ଜଗତେ ଯାହାର ତୁଳନା ନାହିଁ।
0: ବାହ ବାହ ରେ ପିଲାଏ, ଖୁବ ସୁନ୍ଦର କବିତା ନୁହେଁ କି? ତେବେ ପିଲାଏ, ଏହି ପର୍ବ ଜ୍ୟେଷ୍ଠ ମାସର ଶେଷ ଦିନ ଓ ଆଷାଢ ମାସର ପ୍ରଥମ ଦୁଇ ଦିନକୁ ନେଇ ପାଳିତ ହୁଏ। ଏହାର ମୂଳରେ ରହିଛି ଗଭୀର ଅନ୍ତର୍ନିହିତ ମାନବୀୟ ମୂଲ୍ୟବୋଧ, ଯେଉଁଥିରେ ମାନବ ଓ ପୃଥିବୀ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ସମ୍ମାନ ଦିଆଯାଏ।
2: ଖାଲି କଣ ସେତିକିରେ ପିଲାଏ, ଏହା ପରା ଆମର ଏକ ପାରମ୍ପରିକ ପର୍ବ, ଆମ ରାଜ୍ୟର ଗଣ ପର୍ବ। ଏହା ତିନି ଦିନ ଧରି ପାଳନ କରାଯାଏ। ରଜ ସଂକ୍ରାନ୍ତିର ପୂର୍ବ ଦିନକୁ ପହିଲି ରଜ କୁହାଯାଏ, ଦ୍ୱିତୀୟ ଦିନଟି ରଜ ସଂକ୍ରାନ୍ତି, ଆଉ ତା ପରଦିନକୁ କୁହାଯାଏ ଭୂମି ଦାହ ବା ଭୂମି ଦହନ, ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ଏହି ପର୍ବ ସମସ୍ତଙ୍କ ମନରେ ଭରିଦିଏ ସ୍ନେହ ସୌହାର୍ଦ୍ଦ୍ୟ ଆଉ ଭଲ ପାଇବା, ପୁଣି ସ୍ଥାପନ କରିଥାଏ ମିତ୍ରତା।

0: ପହିଲି ରଜ କଣ କହିଲ? ପହିଲି ରଜ ଦିନ ଗାଁର ଝିଅ ବୋହୂ ମାନେ ଘର ଏବଂ ରୋଷେଇ ଘର ସଫା କରି ସକାଳୁ ସକାଳୁ ଗାଧୋଇ ନୂଆ ପୋଷାକ ପିନ୍ଧି ରଜଦୋଳି ଖେଳନ୍ତି। ବହୁତ ସଜବାଜ ହୋଇଥାନ୍ତି। କପାଳରେ ଟିପି ଟିପି ଚନ୍ଦନ, ପାଦରେ ଅଳତା, ଆଖିରେ କଜଳ, ମୁଣ୍ଡରେ ଟିକିଲି ବା ସିନ୍ଦୁର ଟୋପା ଲଗାଇ ନିଜର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଥାନ୍ତି।
1: ହଁ ରେ ପିଲାଏ, ସେଦିନ ତ ସମସ୍ତେ ଭାରି ସୁନ୍ଦର ଦେଖାଯାନ୍ତି, ଆଉ ସେଦିନ ଗାଁ ଗଣ୍ଡା ଗୁଡିକ ମଧ୍ୟ ଭାରି ସୁନ୍ଦର ଦିଶେ। ଗାଁର ବଡ଼ ବଡ଼ ଗଛ ସବୁରେ ଦେଖାଯାଏ ପୁଷ୍ପରେ ସଜ୍ଜିତ ବିଭିନ୍ନ ପ୍ରକାର ଦୋଳି, ରାମଦୋଳି, ବାଉଁଶ ଦୋଳି, ପଟା ଦୋଳି, ଏମିତି କେତେ କଣ ଦୋଳି, ଆଉ ଦୂରରୁ ଭାସି ଆସେ ପହିଲି ରଜର ଗୀତ।

0: ବାଃ କି ସୁନ୍ଦର ଏହି ପହିଲି ରଜର ଗୀତ, କେଡେ ସୁନ୍ଦର ପୁଣି ଆମ ରଜ ସଂକ୍ରାନ୍ତି। ଏହି ଦିନଟି ଭାରି ମହତ୍ତ୍ୱପୂର୍ଣ୍ଣ ଦିନଟିଏ ରେ ପିଲାଏ। ଏହା ପରା ବର୍ଷା ଋତୁର ଆରମ୍ଭକୁ ଚିହ୍ନିତ କରେ। ଏହାକୁ ଦୋଳି ମହୋତ୍ସବ ମଧ୍ୟ କୁହାଯାଏ।
1: କୁଆଁରୀ ଝିଅମାନେ ନଡ଼ିଆ ଗୁଡ଼ ଛେନାରେ ପ୍ରସ୍ତୁତ ପୋଡ଼ପିଠା ଖାଆନ୍ତି, ଆଉ ପାନ ଖିଲି ଖାଇ ଖିଲି ଖିଲି ହସ ହସି ଗୋଡ଼ରେ ଚପଲ ପିନ୍ଧି ସାଙ୍ଗସାଥିମାନଙ୍କୁ ଡକାଡକି ହୋଇ ସଅଳ ସଅଳ ଧାଇଁ ଯାଆନ୍ତି ଝୁଲଣା ଆଡ଼କୁ ଦୋଳି ଝୁଲିବାକୁ। ଦୋଳି ଖେଳି ଖେଳି ଗାଇ ଉଠନ୍ତି ମନମତାଣିଆ ଗୀତ ସବୁ।
0: ହଁ ରେ ପିଲାଏ, ଏଇ ଯେମିତି ଆଜି ଛନ ଛନ ଆମରି ମନ, ଚାଲରେ ଯିବା ଦୋଳି ଝୁଲିବା, ସଭିଏଁ ଗାଇବା ଗୀତ, ସଭିଏଁ ଗାଇବା ଗୀତ।

0: ହରି ପିଲାଏ, ରଜ ସଂକ୍ରାନ୍ତି କଥା ତ ଶୁଣିଲ, ଏଥର ପାଳି ରଜ ପର୍ବର ତୃତୀୟ ଦିନର କଥା, ଭୂମିଦାହ ବା ଭୂମି ଦହନ କଥା। ଏହା ଏକ ଅବସର ଏବଂ ଉପଭୋଗର ଦିନ, ଯେଉଁଠାରେ ଲୋକମାନେ ଆରାମ କରନ୍ତି, ବିଭିନ୍ନ ଖେଳ ସବୁ ଖେଳନ୍ତି, ଝିଅମାନେ ପୁଚି ଖେଳନ୍ତି ଆଉ ଯୁବକମାନେ ପିଠାପଣା ଖାଇ ଆନନ୍ଦ ସହକାରେ ତାସ ଏବଂ ବାଗୁଡ଼ି ଖେଳି ସମୟ ବିତାନ୍ତି, ଆଉ ବୃଦ୍ଧ ବୃଦ୍ଧାମାନେ ମିଷ୍ଟାନ୍ନ ଭୋଜନ ସହ ମିଠାପାନ ଖାଇ ଆନନ୍ଦ ଉଲ୍ଲାସରେ ଦିନଟିକୁ କାଟନ୍ତି। ଏହି ଦିନ ଭୂମିକର୍ଷଣ ମନା, ଆଉ ଝିଅମାନଙ୍କୁ ଖାଲି ପାଦରେ ଚାଲିବାକୁ ମନା।
1: ଏତିକିରେ ସରିନାହିଁ ରଜ ପର୍ବର କଥା ପିଲାଏ, ଅନ୍ତିମ ଦିନରେ ପାଳିତ ହୁଏ ବସୁମତୀ ସ୍ନାନ। ସ୍ନାନ ବିଶେଷରେ ଏହି ଦିନକୁ ଠାକୁରାଣୀ ବୁଡ ବୋଲି ମଧ୍ୟ କୁହାଯାଏ।
0: ହଁ ରେ ପିଲାଏ, ସବୁ ଆରମ୍ଭର ଯେମିତି ଶେଷ ଅଛି ସେମିତି ଚାହୁଁ ଚାହୁଁ ତିନି ଦିନ ଗଡିଯାଏ। ରଜର ମଜା ନେଉ ନେଉ ପହଞ୍ଚିଯାଏ ବସୁମତୀ ସ୍ନାନ ଦିନଟି। ସେଦିନ ଘରର ସ୍ତ୍ରୀ ଲୋକମାନେ ସକାଳୁ ଗାଧୋଇ ଦୁଆର ମଝିରେ ପିଢା ରଖି ନିଜର ଲଙ୍ଗଳ, ଲୁହା, ଶିଳ ପୁଣି ଶିଳପୁଆକୁ ହଳଦୀ ପାଣିରେ ସ୍ନାନ କରନ୍ତି, ଆଉ ଫୁଲ ଦେଇ ସିନ୍ଦୁର ଲଗାନ୍ତି, ପୁଣି ଧୂପ ଦୀପ ଦେଇ ମା ବସୁମତୀଙ୍କର ପୂଜା କରନ୍ତି ଆଉ ପ୍ରାର୍ଥନା କରନ୍ତି ଭଲ ଫସଲ ପାଇଁ। ତାପରେ ଚାଷୀ ଭାଇମାନେ ତାଙ୍କର ଚାଷ କାର୍ଯ୍ୟ ଆରମ୍ଭ କରନ୍ତି। ସେଇଥିପାଇଁ ତ ଏହାକୁ କୃଷିଭିତ୍ତିକ ପର୍ବ ବୋଲି ମଧ୍ୟ କୁହାଯାଏ। ରଜ ପର୍ବ ଏକ ସାମାଜିକ ସୁସ୍ଥ ବାତାବରଣର ପର୍ବ। ତେବେ ପିଲାଏ, ତମେମାନେ ମଧ୍ୟ ଏହି ପର୍ବକୁ ଉପଭୋଗ କର, କିନ୍ତୁ ଦୋଳି ଝୁଲିଲା ବେଳେ ସାବଧାନ ରହି ଝୁଲିବ। ଏହା ଆମର ଆନନ୍ଦର ପର୍ବ, ସତର୍କ ରହିବ ଯେମିତି ନିରାନନ୍ଦ ନ ହୁଏ ଆମ ସଂସ୍କୃତିର ସ୍ୱାକ୍ଷର ବହନକାରୀ ଏହି ରଜ ପର୍ବ।
1: ହଁ ରେ ପିଲାଏ, ଏମିତି ହସ ମଉଜରେ ଚାରିଦିନ କେମିତି ବିତିଯାଏ ଜମାରୁ ଜଣାପଡ଼େନି। ଶେଷରେ ମେଲାଣି ନିଏ ରଜ ପର୍ବ, ଆଉ କଥା ଦିଏ ପହିଲି ମୌସୁମୀକୁ ନେଇ ପୁଣି ଆସିବ ଆର ବର୍ଷକୁ, ଯେମିତି ଏବେ ଆସିଛି ଆଉ ଆଣିଛି ଆମ ପାଇଁ ପହିଲି ମୌସୁମୀର ପହିଲି ସ୍ପର୍ଶକୁ।

0: ହରି ପିଲାଏ, ଆମ ସଂସ୍କୃତି ଆମ ପରମ୍ପରା ଅତୀବ ମହାନ। ପୁଣି ମହାନ ଆମ ଉତ୍କଳୀୟ ପର୍ବପର୍ବାଣୀ, ରୀତିନୀତି, ଚାଲିଚଳନ ଆଉ ଖାଦ୍ୟପେୟ। ଆମ ଶାଗ ପଖାଳ, ଆମ ବଡ଼ିଚୁରା, ଆରିସା କାକରା, ପୁଣି ପୋଡ଼ପିଠା କେତେ ନିଆରା, କେତେ ମିଠା, ସବୁ ମିଠା ତ ଲୁଚି ରହିଛି ରେ ପିଲାଏ ଆମ ଏଇ ମାଟିରେ, ଆମ ଏହି ମାଟିର ସବୁ ପର୍ବରେ। ତେବେ ପିଲାଏ, ପରିବର୍ତ୍ତନଶୀଳ ସମୟର ବଶବର୍ତ୍ତୀ ହୋଇ କେବେ ବି ଭୁଲିବାନି ଆମର ଏହି ପ୍ରାଚୀନ ପରମ୍ପରା ଆଉ ସଂସ୍କୃତିକୁ। ସବୁଦିନ ପାଇଁ ସାଇତି ରଖିବା ଆମ ଏଇ ଛାତିରେ, ଭୁଲିବାନି ଭୁଲିବାନି ରଜ ସଜବାଜ, ରଜ ମଉଜ, ପୋଡ଼ପିଠା ଆଉ ରଜପାନ ହେଲା।
1: ତେବେ ପିଲାଏ, ଆମ ଦୁଇ ଅପାଙ୍କ ତରଫରୁ ଶେଷରେ ପୁଣି ଥରେ ତମ ସଭିଙ୍କୁ
2: ହାପି ରଜ ପିଲାଏ, ହାପି ରଜ।

0: ଏଥର ପିଲାଏ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
1: କିଶୋରସ୍ୱର ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 757002।
0: ତେବେ ଆଜି ପାଇଁ ଏଇଠି ରହୁଛୁ ପିଲାଏ, ପୁଣି କଥା ହେବା
1: ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

ଶୁଣିଲେ କାର୍ଯ୍ୟକ୍ରମ କିଶୋର ସ୍ୱର ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ଶକ୍ତି ମିଶ୍ର, ଅରୁଣ ମନ୍ତ୍ରୀଙ୍କ ରଚନା।

ଶିଳ୍ପୀ ଶକ୍ତି ମିଶ୍ରଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ଅରୁଣ ମନ୍ତ୍ରୀଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ ବାରିପଦାରୁ କହୁଛି।
1: ହ୍ୟାଲୋ ସାର୍ ନମସ୍କାର,
0: ନମସ୍କାର।
1: ମୁଁ ପୁରେନ୍ଦ୍ର ସିଂ କହୁଛି, ଶ୍ୟାମାକୋଟ ବ୍ଲକ ଗଣପୁଚାମରାରୁ।
0: ପୁରେନ୍ଦ୍ର ଭାଇ, ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ପରିବେଶ କେମିତି?
1: ସାର୍ ଏଇ ଟିକେ ଗୋଟେ ଦୁଇଟା ବର୍ଷା ହଉଥିଲା, ଏବେ ଛାଡି ଯାଇଛି।
0: ଆପଣ କଣ କରୁଛନ୍ତି? ବର୍ଷା ଟପ ଟପ ପକଉଛି।
1: ସାର୍ ବର୍ଷା ଆଗରୁ ଛେଳି ଚଳେଇ ନେଇଥିଲି, ଆଉ ବର୍ତ୍ତମାନ ଘରେ ଅଛି।
0: ଆଚ୍ଛା, ମୁଗ ତୋଳା ସରିଲାନି କି?
1: ନା ସାର୍, ମୁଗ ତୋଳା ସରିନି ସାର୍।
0: ଆହୁରି କେତେ ମୁଗ ବାହାରିବ ଆପଣ ଭାବୁଛନ୍ତି?
1: ହଁ ସାର୍, ଆହୁରି ଥରେ ଖଣ୍ଡେ ତୋଳିତେ ହବ।
0: ଆଉ ଥରେ ତୋଳା ସରିଲା ପରେ ଆଉ ହବନି ଭାବୁଛନ୍ତି? ସେ ଗଛରେ ଆଉ ଫୁଲ ଆସୁନି?
1: ନାଇଁ ସାର୍, ସେମିତି ଗୋଟେ ଦୁଇଟା ଫୁଲ ଅଛି, ଥରେ ତୋଳିଲା ମାନେ ହେଇଯିବ।
0: ଆଚ୍ଛା ଆଚ୍ଛା, ତାପରେ କଣ କରିବେ?
1: ଏଇ ଖତ ବୋହି ଦେବ।
0: ସେ ମୁଗ ଗଛ ଗୁଡିକ କଣ ହବ?
1: ସେଗୁଡାକ ହଳ କରିଦେଇତେ ହବ।
0: ଆଚ୍ଛା, ହଳ କରିଦେଲେ ସେ ମାଟିରେ ମିଶିଯିବ।
1: ଆଜ୍ଞା।
0: ପୁରେନ୍ଦ୍ର ଭାଇ
1: ଆଜ୍ଞା,
0: କୁହନ୍ତୁ ତେବେ କଣ ଶୁଣେଇବା ହେଲ ପରିପତ କାର୍ଯ୍ୟକ୍ରମରୁ?
1: ରାତ୍ରିର ସାଥି ଆଜ୍ଞା, ହିମାନ ସାଗର ଗାଇଛନ୍ତି ଟାଇଟଲ ସଙ୍ଗ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜି ରାସମଣି ସିଂ, ମହେନ୍ଦ୍ର ସିଂ, ମନ୍ଦାକିନୀ ସିଂ, ଏତିକି ସାର୍।
0: ଠିକ ଅଛି, ତେବେ ପୁରେନ୍ଦ୍ର ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା।

0: ହ୍ୟାଲୋ, କୁଳିଅଣା ବ୍ଲକରୁ କିଏ କହୁଛନ୍ତି?
1: ବିଷ୍ଣୁପ୍ରିୟା ମହାନ୍ତ।
0: ଆଚ୍ଛା, କୁଳିଅଣା ବ୍ଲକରୁ ବିଷ୍ଣୁପ୍ରିୟା ଭଉଣୀ କେମିତି ଅଛନ୍ତି?
1: ଭଲ ଅଛି ସାର, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। ଆପଣ କଣ କରନ୍ତି କୁହନ୍ତୁ ବିଷ୍ଣୁପ୍ରିୟା ଭଉଣୀ।
1: ଆଉ ସେ ଗୋଟେ ଗୁପଚୁପ ଦୋକାନ ଖୋଲିଛି ତ।
0: କଣ ଦୋକାନ ଖୋଲିଛନ୍ତି?
1: ଗୁପଚୁପ ଦୋକାନ।
0: ଆଚ୍ଛା, ଆମେ ଯଦି ଯାଉ ଆପଣ ଗୁପଚୁପ ଖୁଆଇବେ ଆମକୁ?
1: ଆଜ୍ଞା।
0: କୋଉଠି ମାନେ ଗୁପଚୁପ ଦୋକାନ ଦେଇଛନ୍ତି?
1: ଘରେ ହିଁ ଖୋଲିଛି। ଘରେ।
0: ଆଚ୍ଛା, ଘରେ ଖୋଲିଛନ୍ତି। ଆପଣ ଯୋଉ ଗୁପଚୁପ କରନ୍ତି ସେଠି ଆଉ କିଏ ସାହାଯ୍ୟ କରନ୍ତି ନା ଆପଣ ଏକା କରିଦିଅନ୍ତି ସବୁ?
1: ନା, ମୁଁ ଏକା କରିଛି ଏକା।
0: ସେଥିରୁ ଆପଣ କିଛି ଲାଭ ପାଆନ୍ତି?
1: ଲାଭ ଏମିତି ହୁଏ।
0: ଯାହା ବି ହଉ, ଆପଣ ଚେଷ୍ଟା ଚଲେଇଛନ୍ତି। ତେବେ ତା ସହିତ ଆଉ କଣ କରନ୍ତି? ଘରେ ତ ରୋଷେଇ ନିହାତି କରୁଥିବେ। ଆଜି କଣ ସବୁ ରୋଷେଇ କରିଥିଲେ?
1: ଶାଗ ଭଜା, ଡାଲି।
0: କି ପ୍ରକାର ଶାଗ ହେଲା? ଭାତ ନା ପଖାଳ?
1: ପଖାଳ ସାର।
0: କୁହନ୍ତୁ ତେବେ ବିଷ୍ଣୁପ୍ରିୟା ଭଉଣୀ କଣ ଶୁଣେଇବେ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ଏଇ ବନର ଛାଇ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଆଚ୍ଛା, ଠିକ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ନମସ୍କାର ସାର।
0: ନମସ୍କାର।

0: ନମସ୍କାର।
1: ପଥରା ଗ୍ରାମରୁ ଗୌରୀ ଭଞ୍ଜ କରୁଛି।
0: ପଥର ଗ୍ରାମ?
1: ଆଜ୍ଞା, ଅଣାକୁଡା ପଞ୍ଚାୟତ ମୟୂରଭଞ୍ଜ।
0: ଆଚ୍ଛା ଆଚ୍ଛା, ଗୌରୀ ଭଉଣୀ କଣ କରନ୍ତି ଆପଣ?
1: ଏଇ ଘରରେ ଘର କାମ।
0: ଆପଣଙ୍କର ଘର କାମ କରିବା ସହିତ ଯେଉଁ ସବୁ ମହିଳାମାନଙ୍କ ପାଇଁ ଯେଉଁ ସୁବିଧା ସୁଯୋଗ ଅଛି ସେଥିରେ ସବୁ ଭାଗ ନେଇଛନ୍ତି ନା ନାହିଁ ଆପଣ?
1: ନା, ମୁଁ ସେଥିରେ କିଛି ଭାଗ ନେଇନା, ଏକୁଟିଆ ଘରେ ଆଉ ମୁଁ ସେଗାରେ ଭାଗ ନେଇ ପାରିଲେ ତ ଛୁଆ ପିଲା ନେଇକି ସେଇଥିପାଇଁ ମୁଁ ଭାଗ ନେଇନି କିଛି।
0: ଆପଣଙ୍କର ବାହାଘର କେତେ ବର୍ଷ ହେଲାନି?
1: ହେଇଗଲାନି 10 ବର୍ଷ।
0: ଆଜି କଣ ସବୁ ରୋଷେଇ କରିଥିଲେ?
1: ଆଜି ରୋଷେଇ ଭାତ ହେଇଛି, ସୋୟାବିନ ବଡି ତରକାରୀ ହେଇଛି, ସଜନା ଶାଗ ଭଜା ହେଇଛି।
0: ଆଚ୍ଛା, ଏମିତି
1: ଆଉ ତ ଏଇନା ତ ଆମ୍ବ ପାଚିଲା, ଆମ୍ବ ଛୁଆମାନେ ତ ବେଶୀ ସେଇ ଆମ୍ବକୁ ପସନ୍ଦ କରୁଛନ୍ତି।
0: ତରକାରୀ ଥାଉ ନ ଥାଉ କିନ୍ତୁ ଆମ୍ବଟା ନିହାତି ଦରକାର।
1: ଆମ୍ବଟା ନିହାତି ଦରକାର ନା, ଆମ୍ବ ନା ଛୁଆମାନେ ସେ ଆମ୍ବ ଯଦି ହେଇଛି ଆଉ କିଛି ତରକାରୀ ବି ସେମାନେ ଦେଖିବେ, ସେ ଆମ୍ବ ଦେଇ ଖାଇଯିବେ।
0: ନିଶ୍ଚିତ ନିଶ୍ଚିତ, ଆମ୍ବ ତ ସରି ଆସିବନି, ଯେହେତୁ ରଜ ପାଖାପାଖି ପହଞ୍ଚିଲାନି ମାନେ ଆମ୍ବ ସରି ସରି ଆସୁଥିବ, କିଛି ଗଛର ଆମ୍ବ ଥିବ। ଆପଣଙ୍କ ବାଡିରେ କେତେ ଆମ୍ବ ହେଇଛି?
1: 2ଟା ଗଛ।
0: ତେବେ ସରି ନାହିଁ, ସମ୍ପୂର୍ଣ୍ଣ ଭାବରେ ଚାଲିଛି ନାହିଁ?
1: ସମ୍ପୂର୍ଣ୍ଣ ସରି ନାହିଁ ଅଛି।
0: ଠିକ ଅଛି, ତେବେ ଗୌରୀ ଭଉଣୀ କୁହନ୍ତୁ କଣ ଶୁଣେବା ହେଲା ବରିପଦ କାର୍ଯ୍ୟକ୍ରମରୁ?
1: ସାହୁ ଦିଦି ମୋ ଜଗା ବଳିଆର ସାତ ସୁର ତୋ ଆଗେ ବେସୁରା ସେ ଗୀତଟା ସେଇଟା ଶୁଣିବେ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଗୀତଟି?
1: ମୋର ଝିଅ ପୁଅ ଝିଆରି, ମୋ ଝିଅ ନାଁ ହେଲା ଖୁସି ଭଞ୍ଜ, ପୁଅ ନାଁ ଚନ୍ଦନ ଭଞ୍ଜ, ଆଉ ଝିଆରି ସୁଭଦ୍ରା ଭଞ୍ଜ, ସୁତୁନ ଭଞ୍ଜ।
0: ଆଚ୍ଛା ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା।

0: ନମସ୍କାର ଆଜ୍ଞା, ଜୟ ସୀତାରାମ।
1: ଜୟ ସୀତାରାମ, ପରିଚୟ ଦିଅନ୍ତୁ ଆପଣଙ୍କର, କିଏ କହୁଛନ୍ତି?
0: ହଁ ଆଜ୍ଞା, ରବୀନ୍ଦ୍ରନାଥ ମେହେର, ମହଲାକୋଟା ହେଡ଼େନ ବ୍ଲକ ବରଗଡ଼ ଜିଲ୍ଲା ନୁ କହୁଛେ ଆଜ୍ଞା।
1: ରବୀନ୍ଦ୍ରନାଥ ମେହେରକୁ ଆମେ କେମିତି ଜାଣିବା, ସେ କ'ଣ କରନ୍ତି?
0: ଆଜ୍ଞା ମୁଇଁ ଆର କାଣା କହିମି ଆଜ୍ଞା, ମୋତେ ତ ବର୍ତ୍ତମାନ ହେଇଗଲାନ 70 ବର୍ଷ ଆଜ୍ଞା। ଏ ରେଡିଓ ଟିକେ ଶୁଣିକରି ନାତି ନାତୁଣୀ ମାନଙ୍କୁ କାଲେଇ କରି ଚିନ୍ତା ଯାଉଛେ ଆଜ୍ଞା।
1: ସକାଳୁ ଉଠିକି ଆପଣ କ'ଣ ସବୁ କରୁଛନ୍ତି? ଆପଣଙ୍କର ଯେତେବେଳେ ବ୍ୟସ୍ତ ଥିଲେ, ବ୍ୟସ୍ତ ବହୁଳ ସମୟରେ ଯେମିତି ଥିଲେ, ବର୍ତ୍ତମାନ ତ ସେମିତି ନଥିବ, ଆପଣ ଏଇ ବୟସରେ କ'ଣ କେମିତି ସବୁ?
0: ଆଉ କାଣା ଆଜ୍ଞା, ଇହାଦିନ ସକାଳୁ ଉଠିକିରି ତ ଖାଲି ଆମର ଥୋଲା ବୋଇଲେ ନାତି ନାତୁଣୀ ମାନଙ୍କର ସଙ୍ଗେ ଗେଲ ଗାଲ ହବାରଟା ଏଇଟା ତ କାମ ହେ, ଆଉ କାମ କିଛି ନାଇଁ କରବାର ଆଜ୍ଞା। ଘରୁ ବି କାହିଁ ନାଇଁ ଯିବାର କି, ବାବୁ ମାନେ ଅଛନ୍, 4 ବାବୁ ସବୁ ସବୁଆଡେ ଯାଉଛନ୍, କାମ କରୁଛନ୍। ଆମେ ତ ମେହେର ଲୋକ, ଲୁଗା ବୁନୁଛନ୍, ସମ୍ବଲପୁରୀ କପଡା ବୁନୁଛନ୍, ଗୋଟେ ବାବୁ ଆମର ଠିକ କାମ କରୁଛି, ଆଉ ମୁଇଁ କିଛି ନାଇଁ, ଘରେ ନାତି ନାତୁଣୀ ମାନଙ୍କୁ ଦେଖିକିରି ଘରେ ତୁମ କରିକିରି ବୁଝଛେ ଆଜ୍ଞା।
1: ଆଚ୍ଛା, ଆପଣ ମଧ୍ୟ ସେଇ ଲୁଗା ବୁଣା କାମ ଆପଣ ଶିଖିଥିଲେ କି?
0: ହଁ ଲୁଗା ବୁଣାଟା ମୁଇଁ ବୁନୁଥିଲି ଆଜ୍ଞା, ମୋର ଟାଇମରେ ମୁଇଁ ବୁନୁଥିଲି।
1: ଆଚ୍ଛା, କୁହନ୍ତୁ ତେବେ କ'ଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
0: ଗୋଟେ ଓଡ଼ିଆ କଥା ଚିତ୍ର ଗୀତଟି ଶୁଣମା।
1: ଆଚ୍ଛା,
0: ଆମର ମାଣିକ କଥା ଚିତ୍ର ଗୋଟେ ଆପଣଙ୍କର ପସନ୍ଦରେ ଶୁଣାବେ ଆଜ୍ଞା।
1: ମାଣିକ ଚଳଚ୍ଚିତ୍ରର?
0: ଆଜ୍ଞା ଆଜ୍ଞା,
1: ଯେକୌଣସି ଗୀତ ନାଇଁ କି?
0: ହଁ ଯେକୌଣସି ଗୀତ ଗୋଟେ ମାଣିକ ଫିଲ୍ମର ଗୋଟେ ଶୁଣାବେ,
1: ଆଚ୍ଛା
0: ଭଲ ଲାଗବ ଆଜ୍ଞା।
1: କାହାକୁ ଶୁଣେଇବା ପାଇଁ ଚାହାନ୍ତି ବା କାହାରି ନାମ ନେବା ପାଇଁ ଚାହାନ୍ତି ଯଦି ନିଅନ୍ତୁ
0: ଆଜ୍ଞା। ଏଇଟା ଆମର ଯେତିକି ଅଛନ୍ ଶ୍ରୋତା, ରେଡିଓ ଶ୍ରୋତା ବାରିପଦାର ସମକୁ ଆଜ୍ଞା ମୋର ବେରିକେଟ, ତାପରେ ଆପଣ ମୁଇଁ ମୋର ନାତି ନାତୁଣୀ ମାନେ ମିଶିକିରି ସବୁ ଶୁଣମା ଆଜ୍ଞା।
1: ଆକାଶବାଣୀ ବାରିପଦାକୁ ଫୋନ କଲେ ଗୀତ ଶୁଣିବା ପାଇଁ, ହେଲୋ ବାରିପଦାରେ ଆପଣ ଅଂଶଗ୍ରହଣ କଲେ, ଆପଣଙ୍କୁ ଧନ୍ୟବାଦ
0: ଆଜ୍ଞା। ଜୟ ସୀତାରାମ ଆଜ୍ଞା।
1: ଜୟ ସୀତାରାମ।

0: ଭିତରେ
1: ବହୁତ ବଢିଆ, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି କି ତୁଟି?
0: ଜିତେନ୍ଦ୍ର ପଟ୍ଟନାୟକ ଆପଣଙ୍କୁ ଏବଂ ଆକାଶବାଣୀ ବାରିପଦା ସଂପ୍ରସାରଣ ଶ୍ରୋତାମାନଙ୍କୁ, ଓ ମୋର କିଛି ଖାସ ମିତ୍ର ଅଛନ୍ତି ସୁବଳ ସାହୁ, ସୁବଳ ଭୋଇ, ଆଉ ଉପେନ୍ଦ୍ର ସିହ୍ନା, ହରେଶ ପରିଆ, ଶିବରାମ ମେହର, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ସମସ୍ତ ଶ୍ରୋତାମାନଙ୍କୁ।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
0: ନମସ୍କାର
1: ନମସ୍କାର।

0: ଝୁମୁରି ଭଉଣୀ କଣ ସବୁ କରୁଛନ୍ତି ଆଜି?
1: ଆଜି ତ ସାର୍ ଆମେ କିଛି ନୁହଁ, ଆଜି ଯେହେତୁ ପାଗ ଟିକେ ଟିକେ ମେଘ ଅଛି ତ ଆମେ ବସିକି ଏଠି ଲୁଡୁ ଖେଳୁଥିଲୁ ଆଉ।
0: ଆଚ୍ଛା, ଲୁଡୁ ମାନେ ଦୁଇ ଜଣ ମିଶିକି ଖେଳୁଥିଲେ ନା ଚାରି ଜଣ ଖେଳୁଥିଲେ?
1: ଆମେ ଦୁଇ ଜଣ ଖେଳୁଥିଲୁ, ଗୋଟେ ଛୋଟ ପିଲା ସହିତ ଖେଳୁଥିଲି ଆଉ।
0: ଆଚ୍ଛା ଆଚ୍ଛା, କିଏ ଜିତିଲା କି?
1: ଭାଇ
0: ଆପଣଙ୍କ ସାନ ଭାଇ।
1: ଆଜ୍ଞା ସାର୍।
0: ତେବେ ଆପଣ ତ ନିଶ୍ଚିତ ଭାବରେ ହାରିଥିବେ।
1: ଆଜ୍ଞା, ମୁଁ ହାରିଛି।
0: ସାନ ଭାଇ ସହିତ ଖେଳୁଛନ୍ତି ମାନେ ଆପଣ ଜିତିବା ସମ୍ଭବ ନୁହଁ, ଜିତୁଥିଲେ ବି ହାରିବା ପାଇଁ ପଡିବ ନାଇଁ କି? କାରଣ ସାନ ଭାଇ ନା, କାରଣ ତାର ମନଟା ଦୁଃଖ ହେଇଯିବ। ବହୁତ ବଢିଆ କଥା। ଆଉ କଣ ଖାଇଛନ୍ତି ଆଜି?
1: ଆଜି ଆମର ପଖାଳ, ଆଳୁ ଭଜା,
0: ଏତିକିରେ ରହିଗଲା। ଆଉ ଶାଗ?
1: ଶାଗ କାଲି ହେଇଥିଲା, ଆଜି ହେଇନି। ରାତିରେ ଭାତ ହବ, ତାପରେ ମଟର ଆଳୁ ଝୋଳ କରିବ।
0: ଆଚ୍ଛା, ସଙ୍ଗୀତର ଆସର ଯୋଉ ଚାଲିଥିଲା ଆପଣଙ୍କର, ସେ ସଙ୍ଗୀତର ଆସର ଆଉ କେତେ ଦିନ ପରେ ଆରମ୍ଭ ହବ?
1: ସେ ଆରମ୍ଭ ହବ ଯେହେତୁ ଏବେ ତ ବର୍ଷା ଋତୁ ହେଇଗଲାଣି, ବର୍ଷା ସମୟ ତ
0: ପ୍ରାୟତଃ
1: ବର୍ଷା ସମୟରେ ଲସ୍ ପଡିଯିବ ଆମର, ତ ସେତେବେଳେ ଆମେ କିଛି କରିପାରୁନୁ ନା, ସେଥିପାଇଁ ଲସ୍ ପଡିଯାଏ।
0: ଆଚ୍ଛା, ରଜରେ ହବ ନା ନାହିଁ?
1: ସେମିତି ଗୋଟେ ଦୁଇଟା ସେମିତି ହେଇପାରିବ ଆଉ।
0: ଆଚ୍ଛା ଆଚ୍ଛା, ତାପରେ ପୁଣି ଆସୁଛି ଆମର ରଥଯାତ୍ରା, ସେ ସମୟରେ ହୁଏ ନା ନାହିଁ?
1: ଆଜ୍ଞା, ସେ ସମୟରେ ବି ହୁଏ।
0: ତେବେ ସେ ପାଇଁ ମଧ୍ୟ ପ୍ରାକ୍ଟିସ କରୁଥିବେ?
1: ଆଜ୍ଞା।
0: ବହୁତ ବଢିଆ କଥା। ତେବେ ଯଦି ଗୋଟେ ଗୀତ ଶୁଣିବା ପାଇଁ ମୁଁ କହିବିନି, ଯଦି ଆପଣ ନିଜେ ଶୁଣେଇବେ ତ ଶୁଣାନ୍ତୁ।
1: କାଳିଆ କାଳିଆ।

0: ବହୁତ ବଢିଆ। କୁହନ୍ତୁ ତେବେ ଝୁମରି ଭଉଣୀ, କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଚ୍ଛା
0: ଠିକ ଅଛି, ତେବେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ରାଜେଶ ନାୟକ, ରାହୁଲ ନାୟକ, ମୋ ବଡ ମା ତ୍ରିପତି ନାୟକ, ମୋ ମାଙ୍କ ନାଁ ରଞ୍ଜିତା ନାୟକ, ଆଉ କଣ୍ଡେଇ ନାୟକ, ଅଜିତ ନାୟକ, ଆଦି ଅନି, ଶିବନ୍ୟା, ରିୟା, ଏତିକି।
0: ଠିକ ଅଛି, ତେବେ ଆପଣଙ୍କୁ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଥ୍ୟାଙ୍କ ୟୁ ସାର।

ଶୁଣିଲେ କାର୍ଯ୍ୟକ୍ରମ ହେଲୋ ବାରିପଦା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ପ୍ରଚାର କରୁଛୁ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ରଜଦୋଳି ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ସୁଦର୍ଶନ ନାୟକ ଏବଂ ସାଥୀ କଳାକାର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଏମ୍ ନାଗଭୂଷଣ ମାଝୀ ଉପସ୍ଥାପନାରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା
1: ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ରଜଦୋଳି ଗୀତ ପରିବେଷଣ କରିଛନ୍ତି ସୁଦର୍ଶନ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ ସାଥୀ କଳାକାରମାନେ ହେଲେ ପରେଶ ନାୟକ ଚକ୍ରଧର ନାୟକ ପଟେଲ ନାୟକ ବାସନ୍ତୀ ନାୟକ ମଙ୍ଗଳି ନାୟକ ଜୟନ୍ତୀ ନାୟକ ସୁକୁମାରୀ ନାୟକ ରୂପସୀ ନାୟକ ଏବଂ ସଙ୍ଗୀତା ନାୟକ
2: ଯେକୌଣସି ପର୍ବ ହେଉ ପର୍ବମାନେ ଖୁସି ମଜା ଏବଂ ଆନନ୍ଦକୁ ବୁଝାଏ ଭିନ୍ନ ଭିନ୍ନ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ଖୁସି ଏବଂ ଆନନ୍ଦ କିନ୍ତୁ ରଜ ପର୍ବର ଆନନ୍ଦ ଖୁସି ଏବଂ ମଜା ଅନ୍ୟାନ୍ୟ ପର୍ବଠାରୁ ନିଆରା କାରଣ ରଜ ପର୍ବରେ ଝିଅ ବୋହୂମାନେ ଦିନ ତମାମ ଦୋଳି ଖେଳି ଗୀତ ଗାଇ ରଜର ମଜା ନେଇଥାନ୍ତି କିନ୍ତୁ ଆମ ମୟୂରଭଞ୍ଜରେ ବାଥୁଡ଼ି ଭୂୟାଁ ଖୋଡ଼ିଆ ଏବଂ ଲୋଧା ସମ୍ପ୍ରଦାୟର ଜନଜାତି ନିଆରା ଢଙ୍ଗରେ ଦୋଳି ଖେଳିଥାନ୍ତି ରଜ ପର୍ବରେ ସାଧାରଣତଃ ସମସ୍ତ ସମ୍ପ୍ରଦାୟର ଝିଅ ବୋହୂମାନେ ଦୋଳି ଖେଳିଥାନ୍ତି ଆଉ ଗୀତ ଗାଇଥାନ୍ତି କିନ୍ତୁ ବାଥୁଡ଼ି ଭୂୟାଁ ଖୋଡ଼ିଆ ଏବଂ ଲୋଧା ସମ୍ପ୍ରଦାୟରେ ଅବିବାହିତ ପୁଅ ଝିଅମାନଙ୍କ ବାଦି ଗୀତ ଅନ୍ୟତମ ବାଦି ଗୀତରେ ପୁଅମାନେ ଗୀତ ମାଧ୍ୟମରେ ପ୍ରଶ୍ନ ପଚାରନ୍ତି ଏବଂ ଝିଅମାନେ ଉତ୍ତର ଦିଅନ୍ତି ପୁଣି ଝିଅମାନେ ଗୀତ ମାଧ୍ୟମରେ ପ୍ରଶ୍ନ ପଚାରନ୍ତି ଏବଂ ପୁଅମାନେ ଉତ୍ତର ଦିଅନ୍ତି ଏହାକୁ ବାଦି ଗୀତ କୁହାଯାଏ କେବେ କେବେ ଏହି ବାଦି ଗୀତର ହାରଜିତ ବିବାହ ପ୍ରସ୍ତାବ ପର୍ଯ୍ୟନ୍ତ କଥା ଯାଇଥାଏ

ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଶୁଣିଲେ ଶିଳ୍ପୀ ସୁଦର୍ଶନ ନାୟକ ଓ ସାଥୀଙ୍କ ପରିବେଷିତ ରଜଦୋଳି ଗୀତ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

0: ଶୁଣୁଥିଲେ ଟୁଇଲା ବାଦ୍ୟ, ପରିବେଷଣ କରିଥିଲେ ବୈଦ୍ୟନାଥ ବାରିକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
1: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
2: ବିକାଶର ଧାରା ଓଡ଼ିଶା ସାରା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆରମ୍ଭ କରୁଛୁ ନାରୀ ମହଲ।

ନମସ୍କାର। ପବିତ୍ର ରଜ ପର୍ବ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଭଉଣୀ, ଆମର ସାମାଜିକ ଜୀବନ ଏପରି ଅନେକ ପର୍ବପର୍ବାଣୀ ମହୋତ୍ସବ ଭିତରେ ବନ୍ଧା, ଯାହା ଏକତାର ସ୍ୱରୂପ ନିଦର୍ଶନ କରେ। ଏହି ରଜ ପର୍ବ କେବଳ ନାରୀମାନଙ୍କର ପର୍ବ ନୁହେଁ, ଏହା ଆମ ସଂସ୍କୃତି, ପରମ୍ପରା ଏବଂ ବିଶ୍ୱାସର ପର୍ବ, ଯାହାକି ଆପଣମାନେ ପାଳନ କରୁଛନ୍ତି ଖୁବ୍ ଆନନ୍ଦ ଏବଂ ଉଲ୍ଲାସ ମଧ୍ୟରେ। ସହର, ବଜାର, ପୁରପଲ୍ଲୀରୁ ଭାସି ଆସୁଛି ସେହି ରଜଦୋଳିର ସଙ୍ଗୀତ।

0: ମୁଁ ଡକ୍ଟର ବୀଣା ପାଣି ସିଂ, ଅବସରପ୍ରାପ୍ତ ପ୍ରାଧ୍ୟାପିକା। ଭଉଣୀ ମାନେ, ମା ମାନେ, ଝିଅ ମାନେ ତ ବହୁତ ଧୁମଧାମରେ ରଜ ପର୍ବ ପାଳନ କରୁଛନ୍ତି। ରଜଟାକୁ ମାନେ ଭୁଲିବାକୁ ଚାହିଁଲେ ବି ରଜ ମଉଜ, ରଜ ସଜ ଭୁଲି ହୁଏ ନା। ସେଇ ରଜ ପାଇଁ ମୁଁ ଆପଣମାନଙ୍କୁ ବିପଦ କହୁଛି। ଆମ ସଂସ୍କୃତି, ପରମ୍ପରା ଓ ଜୀବନଧାରାର ସମନ୍ୱିତ ରୂପଟିଏ ରଜ ପର୍ବ। ମାଟି ମା, ମାଟିର ମଣିଷ ଓ ପ୍ରକୃତି ମା ଏକାତ୍ମ ହୋଇ ରହିଛନ୍ତି ଏ ପର୍ବରେ। ଧୂସରିତ ଜୀବନରେ ସବୁଜିମାର ଆହ୍ଲାଦ ରଜ ପର୍ବ, ସୃଜନର ପ୍ରୟାସର ପ୍ରତୀକ ରଜ ପର୍ବ, କର୍ମମୁଖର ଜୀବନରେ ଅବସର ବିନୋଦନ ଆଣିଦେବାର ପର୍ବ ରଜ ପର୍ବ, ନିଜସ୍ୱ ପର୍ବ ରଜ। ବିଶେଷ ଭାବେ କୁଆଁରୀମାନଙ୍କର ପର୍ବ ହେଲେ ହେଁ ଆବାଳ ବୃଦ୍ଧ ବନିତା ସଭିଙ୍କ ମନରେ ପୁଲକ ଆଣିଦିଏ। ଓଡ଼ିଶାର ଜାତୀୟ ପର୍ବ ରଜ କେବଳ ଏକ ସର୍ବଜନ ଆନନ୍ଦଦାୟ ପର୍ବ ନୁହେଁ, ଝିଅମାନଙ୍କର ଦୋଳି ଖେଳାର ଅବସର ନୁହେଁ, ମାଗ ମାଗୁଣିଆଙ୍କର ପିଠା ସଂଗ୍ରହର ବେଳା ନୁହେଁ, ବରଂ ସମସ୍ତଙ୍କର ମନ, ପ୍ରାଣ ଏବଂ ଶରୀର ଆମୋଦ କରି ଅବସର। ଏହା ଯେତିକି ପରିମାଣରେ ଆଚାର ସିଦ୍ଧ ତାଠାରୁ ଅଧିକ ପରିମାଣରେ ବିଜ୍ଞାନ ସମ୍ମତ। ଏହା ବିଶେଷ ଭାବେ କୃଷି ଭିତ୍ତିକ ପର୍ବ, ପୃଥିବୀକୁ, ମାଟି ମାକୁ ମର୍ଯ୍ୟାଦା ଦେବାର ପର୍ବ। ଆମ ସଂସ୍କୃତିରେ ପୃଥିବୀକୁ ଗୋଟିଏ ନାରୀ ସହିତ ତୁଳନା କରାଯାଇଛି। ସେ ଚିର ଯୁବତୀ, ସେ ନାରୀ ରଜରେ ରଜବତୀ ହୋଇଥାଏ। ତେଣୁ ପୃଥିବୀ ରଜରେ ସମ୍ପୂର୍ଣ୍ଣ ବିଶ୍ରାମ କରେ, ଭୂମି କର୍ଷଣ ଇତ୍ୟାଦି କାର୍ଯ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ। ବର୍ଷା ଋତୁକୁ ସ୍ୱାଗତ କରେ ଏହି ଆହ୍ଲାଦଦାୟିନୀ ପର୍ବ। ଆଷାଢ଼ ମାସର ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ। ଏହା ମଝି ରଜ, ଏହାର ପୂର୍ବ ଦିନ ପହିଲି ରଜ ଓ ପରଦିନ ଶେଷ ରଜ। ଭୂଇଁ ଦହଣ, ଚତୁର୍ଥ ଦିନ ବସୁମତୀ ସ୍ନାନ, ନିଦାଗ ସହିଥିବା ମାଟି ମାକୁ ଉଲ୍ଲସିତ କରିବାର ଶୁଭ ମୁହୂର୍ତ୍ତଟିଏ। ଦିନ ଥିଲା ପହିଲି ରଜର ଆଗ ଦିନ, ସଜବାଜ ଦିନ, ଝିଅମାନଙ୍କର ଅଳଙ୍କାର ପେଡି ଖୋଲା ଯାଉଥିଲା। ଅଳଙ୍କାର ମାନ ସେତେବେଳେ ନିର୍ମଳା ପାଣିରେ ସଫା କରି ଦିଆଯାଉଥିଲା। ଝିଅମାନେ ହଳଦୀ ତେଲ ଲଗେଇ ଗାଧୋଇ ପାଧୋଇ ଚନ୍ଦନ, ସିନ୍ଦୁର, କଜଳ, ଅଳତା ମାଖି ହୁଅନ୍ତି। ନୂଆ ଲୁଗା ଅବା ପେଡି ଲୁଗା ପିନ୍ଧି ସଇ, ସଙ୍ଗାତ, ମକର, ବଉଳ, ଗଜାମୁଗ, କଷି କାକୁଡ଼ି ସବିଏ ଯାଇ ସାଇର ଖୋଲାମେଲା ଘରଟିରେ ରୁଣ୍ଡ ହୁଅନ୍ତି। ସେ ଘରକୁ ରଜ ଘର କହନ୍ତି। ସେଠି ସୌପ ମସିନା ଅବା ଶୀତଳ ପଟି ପଡ଼ିଥାଏ। ଗାଁଙ୍କର ସଭିଙ୍କ ଘରୁ ଫଳ ମୂଳ, ପିଠାପଣା ଓ ରଜପାନ ଆସେ। ପୋଡ଼ପିଠା ରଜର ମୁଖ୍ୟ କଥା। ରଜ ତିନି ଦିନ ଝିଅମାନେ ଖାଲି ପାଦରେ ଚାଲନ୍ତି ନାହିଁ, ବସୁତା ମାତାକୁ ବାଧା ଲାଗିବ ବୋଲି ଗୁଆ ଖୋଳପା ଅବା କଦଳୀ ବାସୁଙ୍ଗା ପାଦରେ ଦେଇ ଚାଲନ୍ତି। ଗାଁର ବାଡ଼ୁଅ ଝିଅମାନେ କାମଦାମ ନ କରି ମଉଜରେ ଏହି ତିନି ଦିନ କାଟି ଦିଅନ୍ତି। ସେଥିନେଇ ରଜକୁ କହନ୍ତି ରଜ ମଉଜ। ସାମାଜିକ ପରମ୍ପରା ଓ ରୀତିନୀତିର ପରିପ୍ରକାଶ ରୂପ ନିଏ ରଜ। ଏହି ସମୟରେ ପ୍ରବାସୀମାନେ ଘରକୁ ଫେରନ୍ତି, ଜ୍ୱାଇଁ ଡାକରା ହୁଏ, ଝିଅ ଜ୍ୱାଇଁ ଆସନ୍ତି, ଖିଆ ପିଆ ମଉଜ ମଜଲିସରେ ସମୟ ସରିଯାଏ। ପୁଅମାନେ ବାଗୁଡ଼ି ଖେଳନ୍ତି, ତାସ ପଶା ମଧ୍ୟ ଖେଳନ୍ତି, ବାଜା ବାଜୁଥାଏ, ହସ ଖୁସିରେ ଗାଁଟି ମାନ ବିଭୋର ହୋଇ ଉଠୁଥାଏ। ବିଭିନ୍ନ ଖେଳକୁ ପର୍ବ ସହ ଯୋଡ଼ିବା ହିଁ ରଜ ପର୍ବର ବିଶେଷତ୍ଵ। ସହରର ଚାକଚକ୍ୟ ସଭ୍ୟତାରେ ମଜିଯାଇ ଗାଁର ରଜ ମଉଜ, ଦୋଳି ଖେଳ, ରଜ ପାନ, ଉପରେ ନିଆ ତଳେ ନିଆ, ମଝିରେ ବସିଛି ବୁଢା ମିଆଁ, ପୋଡ଼ପିଠା, ଏସବୁ ଆଜିର ନବ୍ୟ ସଭ୍ୟ ସମାଜଠୁ ଦୂରେଇ ଗଲେ ବି ଆମ ହୃଦୟ ଭିତରୁ ଲିଭି ଯାଇ ନାହିଁ। ସହରର ସରହଦ ଭିତରେ ଥାଇ ବି ପହିଲି ରଜରେ ମନ ଭିତରେ ଗୁଞ୍ଜରି ଉଠୁଥାଏ ଦୋଳି ଗୀତରୁ ପଦେ। ବନସ୍ତେ ଡାକିଲା ଗଜ, ବରଷେ କେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜ ବାଜ, ସଙ୍ଗାତ ଲୋ ଘେନି ନୂଆ ସଜ ବାଜ, ବଉଳ ଲଘେନି ନୂଆ ସଜ ବାଜ, ମିତଣୀ ଲଘେନି ନୂଆ ସଜ ବାଜ।
1: ତେବେ ଏହି ରଜ ପର୍ବ ଉପଲକ୍ଷେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ସଙ୍ଗୀତ ରୂପକ ରଜ ମଉଜ। ରଚନା କରିଛନ୍ତି ନଳିନୀ ମହାପାତ୍ର, ବର୍ଣ୍ଣନା ରାଜଲକ୍ଷ୍ମୀ ପରିଜା, ଉପସ୍ଥାପନା କରିଛନ୍ତି ଉଦୟନ ନାରୀଶ୍ରୋତା ମହଲ, ପୁରୀର କଳାକାରମାନେ।
2: ସମାଜର ଚଳଣି ଭିତରେ ପର୍ବପର୍ବାଣି ଆମ ଜୀବନକୁ ରସାଣିତ କରିଥାଏ। ଜୀବନର ପ୍ରତ୍ୟେକ ସୋପାନରେ, ସମୟର ପ୍ରତ୍ୟେକ ମୁହୂର୍ତ୍ତରେ ହସ ଖୁସିର ସ୍ୱର ସଙ୍ଗୀତଟିଏ ସଂଯୋଜିତ ହେଲେ ଜୀବନ ସୁଖମୟ ହୁଏ। ଆଉ ଆଗାମୀର ପ୍ରସ୍ତୁତି ପାଇଁ ମଣିଷ ବର୍ତ୍ତମାନର ଏକ ସୁନ୍ଦର ପରିବେଶ ତିଆରି କରେ। ସେଇ ପରିବେଶରେ ସେ ହସେ, ନାଚେ, ଗାଏ, ମନରେ ମନ ମିଳାଏ, ହୃଦୟରେ ହୃଦୟ ଯୋଡ଼େ। ଏମିତି ଏକ ସୁସ୍ଥ ପରିବେଶ ଆଉ ପରମ୍ପରାକୁ ନେଇ ଆମ ଓଡ଼ିଶାରେ ପର୍ବପର୍ବାଣୀର ସୃଷ୍ଟି। ବାର ମାସରେ ତେର ଯାତ୍ରା, ତାରି ଭିତରେ ଉଦ୍ଦୀପନା, ଆନନ୍ଦ ଆଉ ରୋମାଞ୍ଚ। ସେଇ ରୋମାଞ୍ଚିତ ମନର ଏକ ଅଭିନବ ଶିହରଣ ଆଷାଢ଼ୀ ପର୍ବ ରଜ। ଆମ ରାଜ୍ୟର ସହର ନଗରଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠାରୁ ଭାସି ଆସେ ସେଇ କିଶୋରୀମାନଙ୍କର

ଏହି ରୋମାଞ୍ଚକର ସଙ୍ଗୀତର ପୃଷ୍ଠଭୂମିରେ ନାରୀର ସୌନ୍ଦର୍ଯ୍ୟ ଆଉ ପ୍ରାଚୀନ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପର୍ଯ୍ୟବସିତ। ଆମ ଦେଶ କୃଷି ପ୍ରଧାନ ଦେଶ, ତେଣୁ ବର୍ଷାର ଦେବତା ଇନ୍ଦ୍ର ଆମର ପୂଜ୍ୟ, ଫସଲ ଓ ଧନର ଦେବୀ ଲକ୍ଷ୍ମୀ ଆମର ମା। ଆଷାଢ଼ ମାସରେ ମାଟି ସହିତ ମେଘର ମିଳନ, ଏହି ସମୟରେ ଧରିତ୍ରୀରେ ପ୍ରଥମ ବର୍ଷାର ସ୍ପର୍ଶ ତାକୁ ଉତ୍ପାଦନକ୍ଷମ କରିବାରେ ସହାୟକ ହୁଏ। ଋତୁମତୀ ନାରୀ ପରି ପୂର୍ଣ୍ଣ ଯୌବନା ଧରିତ୍ରୀ ପୁଷ୍ପିତା ହୁଏ, ଆଉ ସେଇ ମାଟି ପାଇଁ ଝରିଆସେ ଏକ ମମତାମୟୀ ସଙ୍ଗୀତ।

ଶୁଷ୍କ ଭୂମିରେ ବର୍ଷାର ପହିଲି ସ୍ପର୍ଶ ମାଟିକୁ ପ୍ରଜନନକ୍ଷମ କରାଏ। ସେଥିପାଇଁ ଧରଣୀ ରାଣୀକୁ ଏକ ରଜସ୍ୱଳା ସ୍ତ୍ରୀ ସହ ତୁଳନା କରାଯାଇଛି। ଗୋଟିଏ ପଟେ ଧରିତ୍ରୀର ପ୍ରସ୍ତୁତି, ଶସ୍ୟ ଶ୍ୟାମଳା ହେବାର ଅନେକ ଆଶା, ଅନ୍ୟପଟେ ନାରୀ ଜୀବନର ସଫଳତମ ପ୍ରୟାସ ଆଗାମୀକୁ ସୁନ୍ଦର ସଂସାରଟିଏ ଗଢ଼ି ତୋଳିବା ପାଇଁ। ସେଇ ଆବେଗର ଏକ ଶାଶ୍ୱତ ସୁର ସଙ୍ଗୀତ ରଜପର୍ବ। ନାରୀମାନଙ୍କର ପିଠାପଣାର ଆୟୋଜନ, ରଜ ଆସିବ, ପୁଷ୍ପିତ ମନର ଇପ୍ସିତ ବାସନା ସବୁ ପରିପୂର୍ଣ୍ଣ ହେବ। ରଜ ନାରୀମାନଙ୍କର ବିଶ୍ରାମର ଦିନ, ଅବକାଶର ଦିନ, ତେଣୁ ରଜ ଉତ୍ସବ ପୂର୍ବରୁ ସେମାନେ ପ୍ରସ୍ତୁତ କରିଥାନ୍ତି ଗୁଣ୍ଡ ମସଲା, ମୁଢ଼ି, ଉଖୁଡ଼ା, ପିଠାପଣା ଇତ୍ୟାଦି। ସେହି ପ୍ରସ୍ତୁତିରେ ତାଙ୍କର ଆନନ୍ଦ ଆଉ ମନର ବିଳାସୀ ବାସନାଗୁଡ଼ିକୁ ଅଜାଡ଼ି ଦିଅନ୍ତି ତାଙ୍କର ବଉଳ ଆଉ ମକର ଆଗେ।

ରଜ ପର୍ବରେ ନାରୀମାନେ ଭୂମି ସ୍ପର୍ଶ କରନ୍ତି ନାହିଁ, ଏପରିକି ପାଣି ମାଠିଆ ମଧ୍ୟ ସ୍ପର୍ଶ କରନ୍ତି ନାହିଁ। ପାଦରେ ସେମାନେ ଗୁଆ ଖୋଳପା, କଦଳୀ ବାସୁଙ୍ଗାର ଚପଲ ପରିହିତା ହୋଇଥାନ୍ତି। ଘରର ବୟସ୍କା ନାରୀମାନେ ଚଞ୍ଚଳମତୀ କିଶୋରୀମାନଙ୍କୁ ପର୍ବର ନୀତି ନିୟମ ପାଳନ କରିବାର ଉପଦେଶ ଦେଇଥାନ୍ତି। ପ୍ରାଚୀନ ପରମ୍ପରା ସୁନ୍ଦର ରୂପେ ପ୍ରକାଶିତ ହୁଏ ଏହି ନୂତନ ସମାଜର ସବୁଜ କିଶୋରୀମାନଙ୍କୁ ନେଇ। ଆଇମା, ବୁଢ଼ୀମା ଆଉ ଜେଜେମାଙ୍କର ସ୍ନେହ ଆଉ ଆକଟ ଭରା କଣ୍ଠରୁ ଝରିଆସେ।

ବୁଢ଼ୀମା ଆଈ ଆଉ ବୟସ୍କା ନାରୀମାନଙ୍କର ସୂଚନା ଆଉ ମୂର୍ଚ୍ଛନାର ସ୍ୱର ସାକ୍ଷର ନେଇ ରଜୋତ୍ସବର ଆନନ୍ଦ ମିଳେ ରଜଦୋଳି ଗୀତରୁ। ରଜ ପର୍ବର ନୀତିନିୟମ ଯେତିକି ଆଚାର ସିଦ୍ଧ ସେତିକି ବିଜ୍ଞାନ ସମ୍ମତ। ରଜ ସଂକ୍ରାନ୍ତି ଦିନ ବଡ଼ି ସକାଳୁ ଘର ଚାରିକଡ଼େ ସାପୁଆ ଗୋବର ଦିଆଯାଏ। ଗୋବରରେ ନାଇଟ୍ରିକ୍ ଏସିଡ୍ ଅଧିକ ଥିବାରୁ ଗୋବର ପାଖକୁ ସାପ ଆସେ ନାହିଁ। ବର୍ଷା ଦିନରେ ଗାଁ ଗହଳରେ ସାପଗାତରେ ପାଣି ପଶିଲେ ସାପ ଘର ଭିତରକୁ ଚାଲି ଆସିବାର ସମ୍ଭାବନା ଥିବାରୁ ତାର ବାରଣ ପାଇଁ ରଜ ଦିନଠାରୁ ସାପୁଆ ଗୋବର ଘରେ ଦେବାର ବିଧି ରହିଛି। ରଜ

ମରେ ଦେବାର ବିଧି ରହିଛି। ରଜଶୂଳ ସ୍ତ୍ରୀ ଦେହରେ ସାଧାରଣତଃ ଉତ୍ତାପ ଅଧିକ ଥାଏ, ତେଣୁ ଭୂଇଁରେ ବସିବା, ଚାଲିବା ଓ ଗାଧୋଇବା ଅନୁଚିତ। ଦେହରେ ବେଶୀ ଅମ୍ଳ ରସ ହେଲେ ସନ୍ତାନ ହାନିକାରକ। ଭାତରୁ ଅମ୍ଳ ରସର ସୃଷ୍ଟି, ତେଣୁ ଭାତ ପରିବର୍ତ୍ତେ ଫଳମୂଳ, ଭୁଜାପିଠା ଖାଇ ରହିବାକୁ ହୁଏ। ଶରୀର ପାଇଁ ଯେତିକି ଅମ୍ଳଜାତୀୟ ଖାଦ୍ୟ ଦରକାର, ତାଠାରୁ ଦୁଇ ଗୁଣ ଦରକାର ଖାରଜାତୀୟ ଖାଦ୍ୟ। ତେଣୁ ରଜଶୂଳ ସ୍ତ୍ରୀ ଫଳ ଆହାର କରିବା ହିତକର ଅଟେ। ଏ ସମସ୍ତ ଦୃଷ୍ଟିରୁ ରଜ ବିଜ୍ଞାନସମ୍ମତ ସତ୍ତା ନେଇ ସଭ୍ୟ ସମାଜର ରାଜଦାଣ୍ଡରେ ଉଭା ହୋଇଛି। ଆନନ୍ଦ ଉଲ୍ଲାସର ରଜ ଆସର ଜମିଯାଏ କିଶୋରୀମାନଙ୍କର ଦୋଳି ଖେଳରେ, ଆଉ ଶ୍ରଦ୍ଧାର ପ୍ରତୀକ ସ୍ୱରୂପ ରଜପାନର ଆଦାନ ପ୍ରଦାନ ହୁଏ। ଦୋଳି ଝୁଲୁଥାଏ, ଗୀତ ଚାଲିଥାଏ।

ତାହି ଟାପରା ପାଦ ପ୍ରତିବାଦ ହସ ଓ ଉଲ୍ଲାସର ଦୋଳି ଗୀତକୁ ନେଇ ପହିଲି ରଜ ସଂକ୍ରାନ୍ତି ଓ ତୃତୀୟ ଦିବସ ସମାହିତ ହୁଏ। ତୃତୀୟ ଦିବସକୁ ଭୂମି ଦହନ କୁହାଯାଏ। ସେଦିନ ଧରିତ୍ରୀର ବିଶ୍ରାମର ଦିନ, ଭୂମି ଖୋଦନ କରାଯାଏ ନାହିଁ। ଉତ୍ସବର ପରିସମାପ୍ତି ହୁଏ ତୃତୀୟ ଦିବସରେ। ତା ପରଦିନ ବସୁମତୀକୁ ହଳଦୀ ପାଣିରେ ସ୍ନାନ କରାଯାଏ। ଅକ୍ଷତ, ଦୁର୍ବା, ପୁଷ୍ପ, ଚନ୍ଦନ ଦେଇ ବସୁମତୀଙ୍କୁ ଅର୍ଚ୍ଚନା କରାଯାଏ। ସେହି ବସୁମତୀ ପୂଜାରେ ନାରୀମାନେ ତାଙ୍କର ଭକ୍ତି ପ୍ରଣତି ଢାଳି ଆବେଗମୟୀ କଣ୍ଠରେ ଗାଆନ୍ତି।

ଭାବନା ସହିତ ପ୍ରତିବର୍ଷ ପାଳନ କରାଯାଏ। ଗୋଟିଏ ବର୍ଷର ଅନୁଭୂତି ଆଗାମୀ ବର୍ଷ ପାଇଁ ନୂତନ ସଜବାଜର ପ୍ରେରଣାର ଉତ୍ସ ହୋଇ ରହେ, ଆଉ ସାରା ବର୍ଷ ସେମାନଙ୍କ ମନରେ ଗୁଞ୍ଜରି ଉଠେ ସେଇ ମଧୁମୟ ସଙ୍ଗୀତ।

ସର୍ବଂଶ ଧରିତ୍ରୀ ପରି ନାରୀମାନେ ଏ ମାନବ ଜାତିର ପାଳନକର୍ତ୍ତୀ। ତେଣୁ ନାରୀମାନଙ୍କର ସମ୍ମାନ ଆଉ ପ୍ରତିଷ୍ଠାର ଏହି ପ୍ରାଣସ୍ପର୍ଶୀ ଉତ୍ସବଟି ଉଦ୍ଦୀପନା।

ଏ ରଜ ପର୍ବ ଉପଲକ୍ଷେ ଆପଣମାନେ ଶୁଣିଲେ ସଙ୍ଗୀତ ରୂପକ ରଜ ମୌଜ, ରଚନା କରିଥିଲେ ନଳିନୀ ମହାପାତ୍ର, ବର୍ଣ୍ଣନାରେ ଥିଲେ ରାଜଲକ୍ଷ୍ମୀ ପରିଜା, ଉପସ୍ଥାପନ କଲେ ଉଦୟନ ନାରୀଶ୍ରୋତା ମହଲ, ପୁରୀର କଳାକାରମାନେ। ଭଉଣୀ, ଆପଣମାନେ ତ ଏଇ ରଜ ପର୍ବରେ ବିଭିନ୍ନ ପ୍ରକାରର ପୋଡ଼ପିଠା ପ୍ରସ୍ତୁତ କରିଥିବେ, ତେବେ ଆଜି ଜାଣି ରଖନ୍ତୁ ଛେନାପୁରର ପୋଡ଼ପିଠା କେମିତି ପ୍ରସ୍ତୁତ କରିବେ। ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ ହେଲା ଅରୁଆ ଚାଉଳ 1 କେଜି, ଛେନା 200 ଗ୍ରାମ, ଗୁଡ଼ 250 ଗ୍ରାମ, ଘିଅ 100 ଗ୍ରାମ, ନଡ଼ିଆ 1 ଆଉ ଗୁଜୁରାତି 4। ପ୍ରଥମେ ନଡ଼ିଆକୁ ଭାଙ୍ଗି କୋରି ଦିଅନ୍ତୁ। କୋରା ନଡ଼ିଆ, ଚିନି, ଛେନା ଓ ଗୁଜୁରାତି ଗୁଣ୍ଡ କରି କଡ଼େଇରେ ଭଲ ଭାବରେ ଭାଜି ଦିଅନ୍ତୁ। ତାପରେ ଚାଉଳକୁ ଗୁଣ୍ଡ କରି ରଖନ୍ତୁ। ଗୁଡ଼ରେ 1 ଗ୍ଲାସ୍ ପାଣି ଦେଇ ଭଲ ଭାବରେ ଫୁଟାନ୍ତୁ। ଗୁଡ଼ ପାଣି ଫୁଟି ଆସିଲେ ଚାଉଳ ଚୁନା ପକାଇ ଜନ୍ତି ଦିଅନ୍ତୁ। ତାପରେ ସେଇ ଖଳିକୁ ଥଣ୍ଡା କରି ଭଲ ଭାବରେ ଦଳି ଦିଅନ୍ତୁ। ଦଳା ଖଳିକୁ ସମାନ 3 ଭାଗ କରିଦିଅନ୍ତୁ ଓ ପୁର ଭଜାକୁ 2 ଭାଗ କରିଦିଅନ୍ତୁ। ତାପରେ ଆପଣମାନେ ଚୁଲିରେ କଡ଼େଇ ବସେଇ ସେଥିରେ କଦଳୀ ପତ୍ର ଦେଇ ଉପରେ ଘିଅ ମାରିଦିଅନ୍ତୁ। ସେଥିରେ 1 ଭାଗ ଖଳି ରଖନ୍ତୁ ଆଉ ଉପରେ 1 ଭାଗ ନଡ଼ିଆ ପୁରକୁ ଦିଅନ୍ତୁ। ପୁଣି ଅନ୍ୟ ଭାଗର ଖଳିକୁ ରଖି ଭଲ ଭାବରେ ଚାପି ଦିଅନ୍ତୁ ଓ ଅନ୍ୟ ପୁର ଭାଗଟି ରଖି ଶେଷ ଖଳି ଭାଗକୁ ରଖି ଚାପି ଦିଅନ୍ତୁ। ତାପରେ କଦଳୀ ପତ୍ର ଘୋଡ଼ାଇ ଘୋଡ଼ଣୀ ବନ୍ଦ କରିଦିଅନ୍ତୁ। କିଛି ସମୟ ଆଞ୍ଚରେ ବସାନ୍ତୁ। ତାପରେ ତାକୁ ଚୁଲିରୁ ଓହ୍ଲେଇ ଆଣନ୍ତୁ। ଇଏ ଆପଣଙ୍କର ପ୍ରସ୍ତୁତ ହେଇଗଲା ଛେନାପୁରର ପୋଡ଼ପିଠା।

ଏହି ରଜ ପର୍ବକୁ ଆପଣମାନେ ଏମିତି ଆନନ୍ଦ ଉଲ୍ଲାସ ଭିତରେ ପାଳନ କରନ୍ତୁ। ଏହି ପର୍ବ ଆପଣମାନଙ୍କ ପାଇଁ ଶୁଭଙ୍କର ହେଉ। ଏହି କାମନା ସହିତ ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅଂଶଗ୍ରହଣ କଲେ 130 ଅଧିକ ଦେଶ। ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାରେ 3-ଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅଧୀନରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ 120 ଅଧିକ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ନିବେଶକ, ପ୍ରଯୁକ୍ତି ବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130 ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଜନଔଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ

ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି, ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ସଶକ୍ତ କରିବା ସହିତ ସୁସ୍ଥ ଭାରତ ଗଠନ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ବିଶ୍ୱର ଅନେକ ବୃହତ ସ୍ୱାସ୍ଥ୍ୟସେବା ପଦକ୍ଷେପର ନେତୃତ୍ୱ ଏବେ ଭାରତ ନେଉଛି। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଏହା ମାଧ୍ୟମରେ ଏକ ସୁସ୍ଥ, ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ, ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜେଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲକ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟ ଅନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କମିଟି ଗଠନ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ସ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଭେଟିଥିବା ବେଳେ ଭାରତ 13 ବିଜୟ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକା ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଗ୍ରୀପ୍ସ ପର୍ଯ୍ୟାୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ହାଇତି ବିରୁଦ୍ଧରେ 1-0 ଗୋଲ୍ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବ୍ରାଜିଲ୍ ଏବଂ ମରକୋ ମଧ୍ୟରେ ନ୍ୟୁଜର୍ସିଠାରେ ଖେଳାଯାଇଥିବା ମ୍ୟାଚ୍ 1-1 ଅମୀମାଂସିତ ଭାବେ ଶେଷ ହୋଇଛି। ଗ୍ରୁପ୍ ବି ପର୍ଯ୍ୟାୟ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଓ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧି ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ

0: ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶର ତୃଣମୂଳ ସ୍ତରରେ ଗୁଣାତ୍ମକ ସେବା ପହଞ୍ଚାଇବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋହାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍ ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ୍ ଓ ଡିଜେଲ୍ର ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ୍ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ୍ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ୍ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ାଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ୍ ରେଣ୍ଟାଲ୍ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ, ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ୍ ନୋଟିଫିକେସନ୍ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, କି ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ କୁମାରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ତି ଓ ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘର ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷିଭିତ୍ତିକ ଏହି ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଓ ପରମ୍ପରାର ପରିଚାୟକ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜପର୍ବ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ମାଟି ମା'ର ମହତ୍ତ୍ୱ, ମାତୃଶକ୍ତିର ସମ୍ମାନ ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସି ବ୍ୟକ୍ତ କରି କହିଛନ୍ତି, ଏହି ମହାନ ଓଡ଼ିଆ ସାଂସ୍କୃତିକ ପର୍ବ ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କ ମନରେ ଆଶା ଓ ଆନନ୍ଦ ଆଣିଦିଏ।

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ଓ ଧୁମ୍ଧାମ୍ର ସହ ପାଳନ କରାଯାଉଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପିଠାପଣା, ରଜପାନ ଏବଂ ରଜଦୋଳି ଭଦ୍ରକର ମୁଖ୍ୟ ଆକର୍ଷଣ ପାଲଟିଛି। କିଶୋରୀମାନେ ସୁସଜିତ ହୋଇ ଗାଁ ପରିକ୍ରମା କରୁଥିବା ବେଳେ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି।

କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସ ଅବସରରେ ତାଙ୍କ ବାର୍ତ୍ତାରେ ଯୁବକମାନଙ୍କୁ ନିୟମିତ ଓ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଏବଂ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତଦାତାମାନଙ୍କ ମହତ କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ଦିଗରେ ସମସ୍ତେ ଆଗେଇ ଆସିବାର ସଂକଳ୍ପ ନେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର 57 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀମାନେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀମାନଙ୍କ ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଉପଲବ୍ଧି ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆପଣଙ୍କ ଚିଠି ଉପସ୍ଥାପନାରେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନାରେ ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର। ଆମକୁ ଶୁଣୁଥିବା ଶ୍ରୋତାମାନଙ୍କୁ ଗଣପର୍ବ ରଜର ଅନେକ ଅନେକ ଶୁଭେଚ୍ଛା ଜଣାଇ
4: से आप सुन रहे हैं कार्यक्रम सदाबहार नगमे।

0: नमस्कार, आकाशवाणी समाचार के साथ मैं मुनीश शर्मा। प्रधानमंत्री नरेंद्र
1: आकाशवाणी बारिपदा प्रचार करछु केतटी भक्ति गीत। ଭକ୍ତିଗୀତ କାର୍ଯ୍ୟକ୍ରମର ଆଜି ସନ୍ଧ୍ୟାର ପ୍ରଥମ ଶିଳ୍ପୀ ହେଉଛନ୍ତି ବସନ୍ତ ପାତ୍ର। ଶିଳ୍ପୀ ଗାଇଛନ୍ତି ଅରବିନ୍ଦ ମୁଦୁଲିଙ୍କ ରଚନାରୁ।

ଭକ୍ତିଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଶୈଳଭାମା। ଶିଳ୍ପୀଙ୍କ କଣ୍ଠରେ ନିର୍ମଳ ପଣ୍ଡାଙ୍କ ରଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ଇରା ମହାନ୍ତି। ଶିଳ୍ପୀ ଗାଇଛନ୍ତି ନିର୍ମଳ ନାୟକଙ୍କ ରଚନାରୁ।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମର ଏଥରର ଶିଳ୍ପୀ ସୁବାସ ଦାସ, ଶିଳ୍ପୀଙ୍କ କଣ୍ଠରେ ମହମ୍ମଦ ନିଜାମଙ୍କ ରଚନା।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଇସିସି ମହିଳା ଟି20 କ୍ରିକେଟ ୱାର୍ଲ୍ଡ କପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
4: ଆଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।

0: ଆହ୍ୱାନ ଦେବା ସହିତ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଘର୍ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା ଯୋଗାଣ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
1: ରାଜ୍ୟ ତରଫରୁ 21 ତାରିଖରେ ଯୋଉ ଏକ୍ଜାମ୍ ହବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟର ମାନଙ୍କ ପାଖରୁ ଲିଷ୍ଟ ଆସିବ, ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ। ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ, ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରକ୍ତଦାନର ମହତ୍ତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,
2: ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ, ତାର ପାଳନ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ। ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି। ରାସ୍ତାରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ, ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ, ଯାହା ରକ୍ତ କମିଯାଏ, ସିଏ ହଉ ଥାଲାସିମିଆ ଦ୍ୱାରା ପୀଡିତ, ସିକିଲ୍ ସେଲ୍ ଦ୍ୱାରା ପୀଡିତ, ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ। ଆଉ ଯେଉଁମାନେ ବ୍ଲଡ୍ ଦିଅନ୍ତି ସେମାନଙ୍କର 3 ମାସ ଭିତରେ ବ୍ଲଡ୍ ତିଆରି ହେଇଯାଇଥାଏ, ହାର୍ଟ ଭଲ ରହେ, ଆଉ ବହୁତ ଆଣ୍ଟିଜେନ୍ ଆଣ୍ଟିବଡି ଆଉ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ।
0: ଏହି ଦିବସ ଅବସରରେ ଜୟପୁରଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିବା ସଂକ୍ରାନ୍ତ ପ୍ଲାକାର୍ଡ ଏବଂ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଏହି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଶିବିରରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଚିକିତ୍ସା ଅଧିକାରୀ ଯୋଗଦେଇ ରକ୍ତଦାନର ଆବଶ୍ୟକତା ଏବଂ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି 1 ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି 3 ଦିନ ଜମିରେ ଚାଷ କରାଯାଇ ନଥାଏ। ପରମ୍ପରା ଅନୁସାରେ 3 ଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁଆଁରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇ ଉଠିଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘ ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ରଜପର୍ବ ମହା ଆଡ଼ମ୍ବରରେ

0: ପାଳନ କରାଯାଇଛି। ଆଜି ପହିଲି ରଜଠୁ ଆରମ୍ଭ କରି ଆସନ୍ତା 16 ତାରିଖ ଭୂମି ଦହନ ତିନି ଦିନ ଧରି ଜିଲ୍ଲାର ଗୋପାଳପୁର ସମୁଦ୍ରକୂଳରେ ଥିବା ପାନ୍ଥନିବାସ ସମେତ ରାଜ୍ୟର 16 ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ଦୋଳି ଖେଳିବା ସହ ଲୁଡୁ, ପୁଚି ଏବଂ ଲଉଡ଼ି ଭଳି ପାରମ୍ପରିକ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି। ଖରିଆର ରୋଡ୍ସ୍ଥିତ ରାମ ମନ୍ଦିରରେ ବିଧାୟକ ଜୟ ଢୋଲକିଆଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଭାରତକୁ ଏକ ବିକଶିତ ରାଷ୍ଟ୍ର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ 52 ଜଣ ତୀର୍ଥଯାତ୍ରୀ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଯାତ୍ରା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ବିଭବ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ମନ୍ଦିର ଦର୍ଶନର ମଧ୍ୟ ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲାର ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହିସବୁ ସାମଗ୍ରୀ ସହ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼, ବଜ୍ରପାତ, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ରହିଯା, ଅସଲି ନୋଟରେ କାହିଁକି ଖେଳୁଛୁ?
2: ବ୍ରୁ, ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଏଜବେଷ୍ଟନର ବର୍ମିଂହାମଠାରେ ଅନୁଷ୍ଠିତ ମହିଳା T20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ। ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହା ଭାରତ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ, ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13 ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ପ୍ରତିଭା ଏବଂ ୟୁରୋପୀୟ ପୁଞ୍ଜି ମଧ୍ୟରେ ଏକ ସେତୁ ଭାବେ ଉଭା ହୋଇଛି। ଏହା ଯୁବ ନବସୃଜନକାରୀମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହ ସଂଯୋଗ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି

0: କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତି ବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି।
1: Artificial intelligence, quantum computing, biotechnology, space technologies और advanced materials सभी ऐसी टेक्नोलॉजी हैं जो मानवता के फ्यूचर को शेप करेंगे। ये ह्यूमन सिविलाइजेशन के अगले चैप्टर है। हर टेक्नोलॉजिकल रिवॉल्यूशन मानवता को एक नया अवसर देता है।
0: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାରୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମେରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାୱିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ର ଇଞ୍ଜିନ୍ରେ ତ୍ରୁଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ସମସ୍ତ 14 ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲୀ 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିରାଟ 1 ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଟସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ, ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନ୍ର ରାଜଧାନୀରେ ଇରାନ୍ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେଡ୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ୍ ପକ୍ଷରୁ କୁହାଯାଇଛି ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ୍ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚବ। ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର, ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂହ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ

0: ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂହ କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ ଦୁଇ ଓଭରରେ ଏକ ୱିକେଟ୍ ହରାଇ ଦଶ ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲାସ୍ ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡିର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ରେ ବିଜୟ ହାସଲ କରି ଗ୍ରୁପ୍ ସି'ର ଶୀର୍ଷ ସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିସ୍ ବିଶ୍ୱରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତି କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ପୁରୀରେ ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ 11 ଦେଶର ପ୍ରତିନିଧି ବିଶେଷଜ୍ଞମାନେ ସାମିଲ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବିପତ୍ତି ହ୍ରାସ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଜନସାଧାରଣଙ୍କୁ ଉଦ୍ଧାର ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବା ବେଳେ ରାମଚଣ୍ଡୀଠାରେ ଉଦ୍ଧାର କୌଶଳର ଡେମୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରି କହିଥିଲେ,
3: ଯେ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲ୍ରେ ଯେଉଁ ସବୁ ସଫଳମାନ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକି ଓଡ଼ିଶାରେ ଆମ ଏଇ କୋଷ୍ଟ ଲାଇନ୍ରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ବାର ଆସୁ ତାହା ମଧ୍ୟ ନିଶ୍ଚିତ ଭାବରେ ଅନୁଧ୍ୟାନ କରିବାର ଏହି କାର୍ଯ୍ୟକ୍ରମ ଭିତରେ ଆସୁ। ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି, ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍କର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍କର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ।
2: ଆଗାମୀ ସ୍ନାନଯାତ୍ରା ରଥଯାତ୍ରା ବାହୁଡ଼ାଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସ୍ନାନଯାତ୍ରା ରଥଯାତ୍ରା ଓ ବାହୁଡ଼ାଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ମିଳିଥିବା ବେଳେ ପ୍ରଶାସନିକ

0: ବ୍ୟବସ୍ଥା ସୁରକ୍ଷା ବ୍ୟବସ୍ଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି,
1: ବିଶେଷକରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଆଦିର ଗଣତି ପାଇଁ ଯାହା ବି ମାର୍ଗଦର୍ଶିକା ରାଜ୍ୟ ସରକାର ଦେଇଛନ୍ତି, ସେହି ହିସାବରେ ଯାହା ବି ଗଣତି ମଣତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାରର ଯେଉଁ ଗଣତି ପ୍ରକ୍ରିୟା ହୋଇଛି ତା ଉପରେ ଆମେ ପରିଚାଳନା କମିଟିକୁ ଅବଗତ କଲୁ। ଯେହେତୁ ଆଗାମୀ ଦିନରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅଛି, ରଥଯାତ୍ରା ବା ଘୋଷଯାତ୍ରା ଅଛି, ବାହୁଡ଼ା ଯାତ୍ରା ଅଛି, ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି ରହିଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବି କିଛି ଅଳଙ୍କାର ଅଛି ଯାହାର ବି ଆମକୁ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ। ତେଣୁ ପରିଚାଳନା କମିଟି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରୀ ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ ଏବଂ ତା ସହିତ ଯେଉଁ ଏସ୍ଓପି ଅଛି ବା ବ୍ୟବସ୍ଥାବଳୀ ଅଛି ସେଥିରେ କିଛିଟା ନୂଆ ବ୍ୟବସ୍ଥାବଳୀ ଦରକାର।
0: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
2: ପୁରୀରେ ଥିବା ତାଳବଣିଆ ଥାନାର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହ ସେଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନ୍ୟାନ୍ୟ ବିଭିନ୍ନ ସ୍ଥାନମାନଙ୍କରେ ହୋଇଥିବା ପୁଲିସ୍ ବାସଗୃହ ନିର୍ମାଣକୁ ମଧ୍ୟ ଉଦ୍ଘାଟନ କରିଥିଲେ। ନିମାପଡ଼ାଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି ଉତ୍କର୍ଷ ନିମାପଡ଼ା ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ତଥା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରି ନିମାପଡ଼ାରେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମାରାଥନ ଗଣଦୌଡ଼ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସେବା ଦିବସ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ 150ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁବକ ଓ ମହିଳାମାନଙ୍କୁ ପୁରସ୍କୃତ କରିଥିଲେ। ପୁରୀ ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଗୋଟି ଶବ୍ଦ ଆନନ୍ଦ ବଜାର ଓ ପତିତ ବାବନ ସହ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନର ନୀଳଚକ୍ର ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ପ୍ୟାଟେଣ୍ଟ ଅନୁମୋଦନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 29 ନାମକୁ ନେଇ ଟ୍ରେଡମାର୍କ ପାଇଁ ଦରଖାସ୍ତ ପ୍ରଦାନ କରାଯାଇଥିବା ବେଳେ ପ୍ରାଥମିକ ଭାବେ 3 ଟ୍ରେଡମାର୍କ ନାମ ପଞ୍ଜୀକରଣ କରାଯାଇଅଛି। ପୁରୀ ଜିଲ୍ଲା ପିପିଲିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପ୍ରାୟ 80 କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଚାନ୍ଦୁଆ ହାବ ନିର୍ମାଣ ନେଇ ଶିଳାନ୍ୟାସ ହୋଇଯାଇଅଛି। 5 ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ନିର୍ମାଣ ହେବାକୁ ଥିବା ବେଳେ ଏଥିରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ଏଥିସହ 50 ବ୍ୟବସାୟିକ ଦୋକାନ, 6 ସରକାରୀ ଶୋରୁମ୍, ଲାଇଟ୍ ଡେମନଷ୍ଟ୍ରେସନ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ ଭିଜୁଆଲ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ଼କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଫୁଡ଼କୋର୍ଟରେ ମିଳିବ ବୋଲି ଜଣାପଡ଼ିଛି।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଏଜବାଷ୍ଟନ୍ର ବର୍ମିଂହାମ୍ଠାରେ ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
4: ମଝି ଚକ ରୁଆ ସବୁ ସରିଗଲା?
5: ନାଇଁ ସାନ୍ତେ, ଜମି ଦେଢ଼ ମାଣ ଅରୁଆ ରହିଯାଉଛି, ତଳି ନିଅଣ୍ଟ।
4: ତଳି ନିଅଣ୍ଟ?
5: ଆଜ୍ଞା, ତଳି ନହେଲେ ବେଲମୂଳ ତିଆରି 3 ଯାକ ଅରୁଆ ରହିଯିବ।
6: However, after that, Pakistan pulled things back. They got Shefali Verma out in the first over itself. Then Jemima Rodrigues played a scratchy knock of one. She scored 1 run off 7 deliveries where she couldn't quite get a move on. And after her dismissal, though, things had... Hey.

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବୁଝିଲା ନା, ଆମର ଜୁନ 14 ତାରିଖ ହଉଛି ବିଶ୍ୱ ରକ୍ତଦାତା ଦିବସ। ଅର୍ଥାତ୍ ଏଇ ଯୋଉ ରକ୍ତ କଥା ଆସୁଛି, ଏ ରକ୍ତ ଭଗବାନ ହିଁ ସୃଷ୍ଟି କରିଛନ୍ତି, କେହି ତାକୁ ଆଉ ସୃଷ୍ଟି କରିପାରୁନି।
0: ଉପାୟରେ ରକ୍ତ ତିଆରି କରାଯାଇ ପାରିବ ନାହିଁ,
1: ତାର ବିକଳ୍ପ ବ୍ୟବସ୍ଥା ବି
0: ନାହିଁ। ଏପଟେ କିନ୍ତୁ ସେଦିନ ହଉଛି ରଜ ପର୍ବ ବି। ଆମର କହିବାକୁ ଗଲେ ଓଡ଼ିଶାର ସବୁ ପର୍ବପର୍ବାଣୀ ଆମର କୃଷି ସହିତ, ପୁଣି ଆମର ଠାକୁର ଠାକୁରାଣୀଙ୍କ ସହିତ ସମ୍ପର୍କ ଥାଏ। ତେବେ ରଜ ସଂକ୍ରାନ୍ତି ସହିତ ଆମର ଯୋଉ ରକ୍ତ ଦାତା ଦିବସ କହୁଛ, ବିଶ୍ୱର ସେଟା ମନା ହେଉଛି ନାଇଁ କି? ତେଣୁ ଆମେ ତ ବହୁତ ଥର କାର୍ଯ୍ୟକ୍ରମ କରିଛୁ, ରକ୍ତ ଦବାଟା କେତେ ପୂର୍ଣ୍ଣ, ଏବଂ ରକ୍ତ ଦେଲେ ଆମେ ନିଜେ ବି ସୁସ୍ଥ ରହିବୁ, ତା ସହିତ ଆମର ଦେହଟା ଠିକ ଅଛି ବୋଲି ଜାଣିପାରୁ। ଆଉ ରକ୍ତ ଦବାର ବିଭିନ୍ନ ସୁବିଧା ମାନ ମଧ୍ୟ ଆମେ ବିଭିନ୍ନ କାର୍ଯ୍ୟକ୍ରମରେ କହିଛୁ, ଏବଂ ଡାକ୍ତରମାନଙ୍କୁ ମଧ୍ୟ ଡାକିକି କରିଛୁ। ରକ୍ତ ପୁଣି ଯୋଉ ରୋଗୀମାନଙ୍କୁ ଦିଆହେଉଛି ବହୁତ ଏମର୍ଜେନ୍ସି ସମୟରେ, ଦୁର୍ଘଟଣାରେ ପଡୁଥିବା ପୀଡିତମାନଙ୍କୁ, ତା ସହିତ ମା ମାନଙ୍କୁ, ଗର୍ଭବତୀ ମା ମାନଙ୍କୁ, ଆଉ ଯୋଉମାନଙ୍କର ରକ୍ତହୀନତା ଅଛି ସେମାନଙ୍କୁ, ଏବଂ ବିଭିନ୍ନ ସମୟରେ ବିଭିନ୍ନ ରୋଗୀକୁ ଦିଆହୁଏ, ଏବଂ ଅନେକ ସମୟରେ ଅସୁବିଧା ମଧ୍ୟ ହୁଏ। ତେବେ ଆଗ ଅପେକ୍ଷା ଅବସ୍ଥା ସୁଧୁରିଲାଣି, ଆମର ପ୍ରାୟ କହିବାକୁ ଗଲେ ଲୋକ ସଚେତନତା ବୃଦ୍ଧି ହେଲାଣି। କହିବାକୁ ଗଲେ ଗୋଟେ ଦୁଇଟା ଶ୍ରେଣୀର ଲୋକମାନେ ବିଲକୁଲ ଦଉନଥିଲେ, ଶିକ୍ଷାର ଅଭାବ ଥିଲା, ସଚେତନତାର ଅଭାବ ଥିଲା, ଲୋକ ଜାଣିପାରୁନଥିଲେ ଯେ କଣ ସୁବିଧା ଅଛି, କଣ ବେନିଫିଟ, କଣ ଲାଭ, କଣ ରକ୍ତ ଦେଲେ। ଏପଟେ ତ ଗୋଟେ ଧର୍ମ କରିବେ, କିନ୍ତୁ ତା ସହିତ ଲାଭ କଣ ସେମାନେ ଜାଣୁନଥିଲେ। ହଉ, ଆମେ ଏଇ ଯୋଉ ରକ୍ତଦାତା ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ଆମ ବାରିପଦାର ଯିଏ ବ୍ଲଡ ବ୍ୟାଙ୍କର ଅଧିକାରୀ ସେ ସାର୍ଙ୍କୁ ଡାକିଛୁ। ସାର୍ ନମସ୍କାର।
2: ନମସ୍କାର।
3: ନମସ୍କାର।
0: ସାର୍ଙ୍କ ନାଁ ହେଲା ଡକ୍ଟର
2: ସୌମ୍ୟରଞ୍ଜନ ନାୟକ।
0: ସୌମ୍ୟରଞ୍ଜନ ନାୟକ ସାର୍, ଆପଣ ସାର୍ ବାରିପଦାକୁ କେବେ ଆସିଲେଣି?
2: ମୁଁ MBBS ସରିଲା ପରେ 2020 ଜଏନ୍ କଲି, ବ୍ଲଡ୍ ବ୍ୟାଙ୍କ ଅଫିସର ପୋଷ୍ଟ ଜଏନ୍ କରିଛି।
0: ଏବେ 2020 6 ବର୍ଷ ହେଲାଣି କନଷ୍ଟାଣ୍ଟଲି କାମ କରୁଛି। 6 ବର୍ଷ ଭିତରେ କଣ, ଏଇ ଯୋଉ ଆମର ତ ଏ ବର୍ଷର ଥେମ୍ ସମ୍ପର୍କ କଥା ହବା, କିନ୍ତୁ 6 ବର୍ଷ ଭିତରେ ଆପଣ କିସ ସାର୍ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି? ଆମର ଲୋକମାନଙ୍କର ଯୋଉ ଥିଲା ଆଟିଚ୍ୟୁଡ୍ ବା ଲୋକମାନଙ୍କର ମନୋଭାବ ଯାହା ଥିଲା, ରକ୍ତ ଦବାକୁ ହଉ ବା ନବାକୁ ହଉ, ଏ ଭିତରେ କଣ ପରିବର୍ତ୍ତନ ସାର୍ ଆପଣ ଲକ୍ଷ୍ୟ କଲେଣି?
2: ନାଇଁ, ବହୁତଟା ଆୱେର୍ନେସ୍ ଆସିଛି। ଯେତେବେଳେ ମୁଁ 2020 ଜଏନ୍ କରିଥିଲି ସେତେବେଳେ ଆମର ଆନୁଆଲ୍ ବ୍ଲଡ୍ କଲେକ୍ସନ୍ ସେଇ ବର୍ଷ ହେଇଥିଲା ଏରାଉଣ୍ଡ 7,500
0: ସାର୍।
2: କିନ୍ତୁ 2025 ଯେତେବେଳେ ଆମେ ୱାଇଣ୍ଡ ଅପ୍ କଲୁ ଲାଷ୍ଟକୁ 15,350 ୟୁନିଟ୍ ଆମେ କଲେକ୍ସନ୍ କରୁଛୁ
0: ସାର୍,
2: ମାନେ ଡବଲ। ଯେତେବେଳେ 7,500 ବ୍ଲଡ୍ କଲେକ୍ସନ୍ ହେଉଥିଲା ସେତେବେଳେ 2,000-3,000 ଆପଣଙ୍କର ଭଲ୍ୟୁଣ୍ଟାରୀ ଡୋନର ମାନେ ସ୍ୱେଚ୍ଛାକୃତ ଭାବେ ଲୋକ ଆସି ଯୋଉମାନେ ରକ୍ତ ଦିଅନ୍ତି କ୍ୟାମ୍ପରୁ ହଉ ବା ବ୍ଲଡ୍ ବ୍ୟାଙ୍କ ଡାଇରେକ୍ଟ ଦିଅନ୍ତୁ, 2,000-3,000 ହଉଥିଲେ। କିନ୍ତୁ ଆର ବର୍ଷ 7,500 ଲୋକ ଦେଇଛନ୍ତି। ତେଣୁ ଯୋଉଟା ଆମେ କହିବା କି 3,000 ଲୋକ ଯେତେବେଳେ ଇଚ୍ଛା କରୁଥିଲେ ରକ୍ତ ଦେବା ପାଇଁ ସ୍ୱେଚ୍ଛାକୃତ ଭାବେ, ଯୋଉଟା କି 6 ବର୍ଷ ତାକୁ ଆମେ 7,500 କୁ ପହଞ୍ଚେଇ ପାରିଛୁ। ତେଣୁ ରକ୍ତର ଡିମାଣ୍ଡ ତ ବଢି ବଢି ଚାଲିଛି, ସେଇ ଅନୁସାରେ ଆୱେର୍ନେସ୍ ବି ବଢିଛି, ଆଉ ଲୋକ ସ୍ୱେଚ୍ଛାକୃତ ଭାବେ ଟିକେ ଦବାକୁ ବି ଆସୁଛନ୍ତି ବର୍ତ୍ତମାନ,
0: ଆଗ୍ରହ ପ୍ରକାଶ କରୁଛନ୍ତି। ଆଉ ଆଗରୁ ଯେମିତି ଭୟ ଭ୍ରାନ୍ତି ଥିଲା ସେତେଟା ନାହିଁ,
2: ଅଛି, ପୁରା ତ କଟିଯାଇନି, କିନ୍ତୁ କିଛି ଲୋକ ଆଗେଇ ଆସିଛନ୍ତି, କିଛି ଲୋକ ଏବେ ବି ସେଇ ଭୟରେ ଅଛନ୍ତି କି ଆମେ ରକ୍ତ ଦବାନି କାହିଁକି ଦବା। ଆଉ ମେନଲି ସମସ୍ତଙ୍କୁ ମୁଁ ଯେତିକି ମୋର ଏକ୍ସପିରିଏନ୍ସ ରୁ ମୁଁ ଦେଖିଲି ଲୋକଙ୍କର ଦୁଇଟା ଜିନିଷ, ଗୋଟେ ହେଲା କି ଆମେ ତ ବ୍ଲଡ୍ ବ୍ୟାଙ୍କରେ ରକ୍ତ ଅଛି ନଯିବା ରକ୍ତ, ଆମେ କାହିଁକି ରକ୍ତ ଦବା,
0: ଯେ ବ୍ୟାଙ୍କରେ କୋଉଠୁ ସୃଷ୍ଟି ହବ ସେଟା ବୁଝିପାରୁନି।
2: ଆଉ ତ ମୁଁ ଜଣଙ୍କୁ ଥରେ ବୁଝେଇଥିଲି, ମୁଁ କହିଲି କି ଆପଣ SBI ଗୋଟେ ଏତେ ବଡ ବ୍ୟାଙ୍କ, କୋଟି କୋଟି ଟଙ୍କା ଅଛି, ଆପଣ ଯାଆନ୍ତୁ ଆପଣ କହିବେ କି ଆଜ୍ଞା ଟଙ୍କାଟେ ଦିଅନ୍ତୁ, ଦେବେ କି? ଆପଣ ଯେତେ ଟଙ୍କା ଗଚ୍ଛିତ ରଖିଥିବେ ଆପଣ ସେଇଠୁ ପଇସାଟା ପାଇବେ। ସେମିତିକା ଯଦି ବ୍ଲଡ୍ ବ୍ୟାଙ୍କକୁ ଆସିଛନ୍ତି ଆପଣ କେତେ ଗଚ୍ଛିତ ରଖିଛନ୍ତି?
0: ଆଜ୍ଞା,
2: ଯଦି ଗଚ୍ଛିତ ରଖିଛନ୍ତି ତାହେଲେ ଆମେ ଦେଇପାରିବୁ, ଯଦି ରଖିନାହାନ୍ତି ଦେଇପାରିବୁନି।
0: ସ୍ୱେଚ୍ଛା ସେବି ହିସାବରେ ଯଦି ଆପଣ ଦେଇଛନ୍ତି ବା କୋଉଠି ଡୋନେସନ କ୍ୟାମ୍ପ ବ୍ଲଡ୍ ଡୋନେସନ କ୍ୟାମ୍ପ ବି ହୁଏ ସେଠି ଦେଇଥିବେ, ତାହେଲେ ଆପଣମାନେ ତାଙ୍କୁ ଗୋଟେ ସାର୍ଟିଫିକେଟ୍ ଦିଅନ୍ତି ପ୍ରାୟ ଦାତାମାନଙ୍କୁ, ତା ସହିତ ଗୋଟେ ଛୋଟ ଆଇ କାର୍ଡ ଦିଆଯାଏ, ବିଭିନ୍ନ ରକମ ବ୍ୟବସ୍ଥା ଅଛି, ଏବଂ ସେଟା ବି ପ୍ରମାଣପତ୍ର ହିସାବରେ ସେମାନେ ଦେଖେଇ ପାରିବେ ଯେତେବେଳେ ତାଙ୍କର ଦରକାର ହେବ। ତା ବାଦ ସେମାନେ ମୌଖିକ ଭାବରେ କହିଲେ ବି ଆପଣମାନଙ୍କର ଯୋଉ ରେକର୍ଡ ଅଛି ସେ ରେକର୍ଡ ଦେଖିକି ଜଣା ପଡ଼ିଯିବ, କମ୍ପ୍ୟୁଟର ତ ଅଛି ଆଉ କ'ଣ ଡାଟା।

0: ଆପଣଙ୍କର କ୍ୟାମ୍ପ କରୁଛନ୍ତି, ଆପଣଙ୍କର ମୁଁ କହି ରଖେ, ଯେଉଁମାନେ ସପୋଜ ଆଜି ଗୋଟେ କ୍ୟାମ୍ପ ହେଲା, ଜଣେ ଅର୍ଗାନାଇଜର କରିଛନ୍ତି, 50 କଲେକ୍ସନ ହେଲା ଡୋନର ଦେଲେ ବ୍ଲଡ, ତ ତାଙ୍କୁ ଆମେ ପ୍ରତି 10 ଡୋନର ପାଇଁ ଗୋଟେ କୁପନ ଦଉ, ତ 50 ଡୋନର ପାଇଁ ତାଙ୍କୁ 5 କୁପନ ଦିଆହେଲା, ତ ତାଙ୍କର ଯେତେବେଳେ ଦରକାର ହବ, କୌଣସି ଲୋକର ଅସୁବିଧା ଅଛି, କେହି ନାହାନ୍ତି ବ୍ଲଡ ତାଙ୍କ ପାଇଁ ଦବା ପାଇଁ, ତ ସେ କୁପନ ଦେଖେଇଲେ ବିନା ଏକ୍ସଚେଞ୍ଜ ତାଙ୍କୁ ବ୍ଲଡ ମିଳେ, ତେଣୁ ସେ ସୁବିଧା ବି ଅଛି।
1: ହଁ ହଁ, ନହେଲେ ଆପଣଙ୍କ ଏଇ ଯୋଉ ଏକ୍ସଚେଞ୍ଜ କଥା କହିଲେ ସାର୍, ଯଦି ମନେ କରନ୍ତୁ କେହି ଦେଇନାହାନ୍ତି ଜଣ ଯେକୌଣସି ରୋଗୀର, ବା ମାନେ ଯେଉଁମାନେ ଡାକ୍ତରଖାନା ପରିସର ଭିତରକୁ ଆସୁଛନ୍ତି ସେବା ପାଇବା ପାଇଁ, ଚିକିତ୍ସା ପାଇବା ପାଇଁ, ତାହେଲେ ସେମାନଙ୍କୁ ଏକ୍ସଚେଞ୍ଜରେ ମିଳୁଛି।
0: ଆଜ୍ଞା, ଜେନେରାଲି ଏକ୍ସଚେଞ୍ଜ ନ କଲେ ଆପଣଙ୍କର ସେଇ ଯୋଉ ପୁଲ୍ଟା ମେଣ୍ଟେନ୍ ହବନି,
1: ଠିକ ସେଇ ଶୂନ୍ୟ ସ୍ଥାନଟା ପୂରଣ କରିବ କିଏ? ସେ ଯୋଉ ଗୋଟେ ବ୍ଲଡ ଇସ୍ୟୁ କରିଦେବେ ଆପଣ, ସେଇ ଜାଗାଟା ତ ଜଣେ ଆଉ ଜଣେ ଦବା ଦରକାର। ଏ ବର୍ଷର ସାର୍ କଣ ରଖିଛନ୍ତି ଥେମ୍ ରହିଛି ବିଶ୍ୱ ଯାକରେ ମାନେ ସ୍ଲୋଗାନ କଣ ଅଛି?
0: ସ୍ଲୋଗାନ ଅଛି ଏ ବର୍ଷର, ଏ ଡ୍ରପ୍ ଅଫ୍ ହ୍ୟୁମାନିଟି ଡୋନେଟ୍ ବ୍ଲଡ୍ ସେଭ୍ ଲାଇଫ୍, ମାନେ ଆମେ ଯୋଉ ରକ୍ତ ବିନ୍ଦୁଟା ସେଟା ଆପଣ ଦାନ କରୁଛନ୍ତି ବୋଲି ଭାବନ୍ତୁନି, ଆପଣ ତାକୁ ଗୋଟେ ହ୍ୟୁମାନିଟି ମାନେ ମାନବିକତାର ଗୋଟେ ବିନ୍ଦୁ ବୋଲି ଭାବନ୍ତୁ, ଏବଂ ରକ୍ତଦାନ କରିକି ଆଉ ଜଣଙ୍କ ଜୀବନ ବଞ୍ଚାନ୍ତୁ। ଆଉ ଯୋଉ ଏକ୍ସଚେଞ୍ଜଟା ଆପଣ କହିଲେ, ତାର ଆଉ ଗୋଟେ ଗୋଟେ ମାନେ ଇମ୍ପୋର୍ଟାଣ୍ଟ ଜିନିଷ ହେଲା, ଆଗରୁ ଆପଣ ଶୁଣିଥିବେ ଖାଲି ହୋଲ୍ ବ୍ଲଡ୍ ଦିଆହଉଥିଲା, ମାନେ ଆପଣ ବ୍ଲଡ୍ଟା ଦେଲେ ସେଇ ବ୍ଲଡ୍କୁ ଆମେ ଟେଷ୍ଟ କରିକି ଫ୍ରିଜ୍ରେ ରଖିଲୁ, ତାପରେ କାହାକୁ ଦରକାର ହେଲା ସମୟରେ ଆମେ ସେଇ ବ୍ଲଡ୍ଟାକୁ ଆମେ ରୋଗୀକୁ ଦେଲୁ
1: ସାର୍।
0: କିନ୍ତୁ ବର୍ତ୍ତମାନ ସାଇନ୍ସ ବହୁତ ଆଗକୁ ଗଲାଣି,
1: ଆପଣ ଭାଗ କରିଦେଉଛନ୍ତି।
0: ହଁ, କାହିଁକି ନା ରକ୍ତରେ ଆପଣଙ୍କୁ ବହୁତ ସାରା କମ୍ପୋନେଣ୍ଟ ଅଛି, ଲୋହିତ ରକ୍ତ କଣିକା ଅଛି, ଆପଣଙ୍କ ପ୍ଲାଜମା ଅଛି, ପ୍ଲେଟଲେଟ୍ ଅଛି, ଆଉ ସମସ୍ତଙ୍କର ଲାଇଫ୍ ସ୍ପାନ୍ଟା ଅଲଗା ଅଲଗା, ଆଉ ଷ୍ଟୋରେଜ୍ ଟେମ୍ପରେଚର୍ ଅଲଗା ଅଲଗା।
1: ଆଚ୍ଛା,
0: ଏବେ ଆପଣ ଗୋଟେ ପୋଲାର ବିୟରକୁ ଆଣିକି ରଖିବେ ଶିମଳ ଜଙ୍ଗଲ ରହିପାରିବ କି?
1: ନା,
0: ପାରିବନି। ସେଇଭଳିଆ ସେମିତିକା ରକ୍ତରେ ଯୋଉଟା ଧଳା ରକ୍ତ ବା ପ୍ଲାଜମାକୁ, ସିଏ ଆମେ ତାକୁ -30 ଡିଗ୍ରୀରୁ ବିଲୋ ରଖିଲେ ସିଏ ବର୍ଷେ ପର୍ଯ୍ୟନ୍ତ ରହିପାରେ।
1: ଆଚ୍ଛା,
0: ତ ତାକୁ ଯଦି ଆମେ ରଖିବା 2-6 ଡିଗ୍ରୀରେ, ଯୋଉଟାକି ନର୍ମାଲି ବ୍ଲଡ୍ ରୁହେ, ତ ସେ ରହିପାରିବ କି? ରହିପାରିବନି। ଯଦି ଗୋଟେ ଆମ ମାନେ ବ୍ଲଡ୍ର ଗୋଟେ ସିଷ୍ଟମ ହେଲା, ଯଦି ବ୍ଲଡ୍ର କିମ୍ବା ଦେହର କୌଣସି ପାର୍ଟର ସେଲ୍ ଆପଣଙ୍କ ନଷ୍ଟ ହେଉଛି, ତାହେଲେ ଆପଣଙ୍କର କିଛି ସାଇଟୋକାଇନ୍ ଯୋଉମାନେ କି ରିଲିଜ୍ ହୁଅନ୍ତି, ଯୋଉମାନେ କି ଇନ୍ଫ୍ଲାମେସନ୍ ବା ଆପଣ କୁଣ୍ଡେଇ ହେବା, କୌଣସି ରିଏକ୍ସନ୍ ହେବା ଦେଖିବେ ଲୋକଙ୍କର, ଯୋଉ ହୁଏ ଜ୍ୱର ଆସେ, କୁଣ୍ଡେଇ ହୁଏ, ଯାହା ବି ରିଏକ୍ସନ୍ ହୁଏ ତା ପାଇଁ ହୁଏ। ତେଣୁ ଯଦି ଆପଣ ପ୍ରପର୍ ଟେମ୍ପରେଚର୍ରେ ଆପଣ ରକ୍ତର ପାର୍ଟ ଗୁଡ଼ାକୁ ଷ୍ଟୋର୍ କରୁନାହାନ୍ତି, ତାହେଲେ ସିଏ ତା ଭିତରେ ରହିକି ମରିବେ, ଆଉ ଯିଏ ଲୋକ ନବ ତାର ସୁବିଧାଠୁ ବେଶୀ ଅସୁବିଧା
1: ଅସୁବିଧା ହବ, କାରଣ ସେଟା ଗୋଟେ ଫରେନ୍ ଏଲିମେଣ୍ଟ ହେଇଯିବ।
0: ଆଜ୍ଞା,
1: ତେଣୁ ସେଇଟା ଗୋଟେ ବହୁତ ବଡ କଥା। ଆମ ବାରିପଦାରେ ଯାହା ସବୁ ରହିଛି ସୁବିଧା ରହିଛି, ତ
0: ବାରିପଦାରେ ଆମେ ଓଡ଼ିଶାର ମାନେ ଓନ୍ଲି ଯଦି ଗଭର୍ଣ୍ଣମେଣ୍ଟ ବ୍ଲଡ୍ ବ୍ୟାଙ୍କ ଦେଖିବେ
1: ସାର୍,
0: SCB ମେଡିକାଲ କଲେଜ ଆଉ ବାରିପଦା ବ୍ଲଡ୍ ବ୍ୟାଙ୍କ, ଏଇ ଦୁଇଟା ଜାଗାରେ ଯୋଉ ବ୍ଲଡ୍ ବ୍ୟାଙ୍କ ଅଛି ସେଇ ଆପଣଙ୍କର 100% କମ୍ପୋନେଣ୍ଟ ସେପାରେସନ, ତା ମାନେ ଆମ ପାଖରେ ହୋଲ୍ ବ୍ଲଡ୍ 0। ଆମେ ସବୁ ଲୋକଙ୍କର ଯୋଉ ବ୍ଲଡ୍ କଲେକ୍ସନ ହୁଏ ତାକୁ RBC ପ୍ଲେଟଲେଟ୍ ପ୍ଲାଜମାରେ ଡିଭାଇଡ୍ କରୁ,
1: ମାନେ ତିନି ଭାଗରେ।
0: ସମସ୍ତଙ୍କର ତିନି ଭାଗ ହେଇପାରେନି, କାହିଁକି ନା ପ୍ଲେଟଲେଟ୍ଟା ଯୋଉଟା ଅଛି ତାର ବହୁତ ଗାଇଡ୍ଲାଇନ୍ ଅଛି, ଯଦି 6 ଘଣ୍ଟା ଭିତରେ ଆମେ ତାକୁ ସେପାରେଟ୍ ନ କରୁଛୁ ସେ ନଷ୍ଟ ହେଇଯାଏ। ତେଣୁ ସେ ଧରନ୍ତୁ ଯୁଆଡ଼େ ଦୂର ଦୂର କ୍ୟାମ୍ପ କରୁଛୁ, ସେଠୁ ଆଣିକି ଏଠି କରିବାଟା ପସିବୁଲ୍ ନୁହେଁ। ସେଥିପାଇଁ ମୁଁ ଯୋଉ କିଛି ସମୟ ଆଗରୁ ଆପଣ କହୁଥିଲେ, ଯଦି ଲୋକ ଏକ୍ସଚେଞ୍ଜ ନ କରିବେ ତାହେଲେ ପ୍ଲେଟଲେଟ୍ ମିଳିପାରିବନି। ପ୍ଲେଟଲେଟ୍ ନ ମିଳିଲେ ଆଜି ଦେଖନ୍ତୁ, ଆଜିକା ମୁଁ କଥା କହିବି, ଆଜି ସକାଳୁ ପାଖାପାଖି ଆମର 40 ଖଣ୍ଡେ ପ୍ଲେଟଲେଟ୍ ଥିଲା, ସବୁ ସକାଳ ଘଣ୍ଟେ ବି ସରିଯାଇଛି, ବିକଜ୍ ଡିମାଣ୍ଡ ବହୁତ ରହୁଛି, ଆଉ ସେଇ ଅନୁସାରେ ଆପଣ ଯଦି ତିଆରି ବି ଆମେ କରିପାରିବୁନି, କାହିଁକିନା ସେଇ କଣ୍ଡିସନ୍ ଦରକାର ଆମକୁ
1: ନିଶ୍ଚିତ ଭାବରେ। ତେଣୁ ମଝିରେ ମଝିରେ ଇଣ୍ଟରମିଡିଏଟଲି ନିହାତି ଭାବରେ ବ୍ଲଡ୍ ଡୋନେସନ୍ ହେବା କଥା, ଏବଂ ଲୋକ ବି ସ୍ୱେଚ୍ଛା ନିଜ ଇଚ୍ଛାରେ ଯାଇକି ବ୍ଲଡ୍ ଦେବା କଥା,
2: ମାନେ ଆମର ବ୍ଲଡ୍ ବ୍ୟାଙ୍କରେ ସିଧାସଳଖ ପହଞ୍ଚିଲେ ବି ସେ ସାଙ୍ଗେ ସାଙ୍ଗେ ଦେଇହେବ,
0: ସାଙ୍ଗେ ସାଙ୍ଗେ ଦେଇପାରିବେ।
1: ଅନେକ ଜଣଙ୍କର ଆମେ ଦେଖିଛୁ ପ୍ରାୟ କହିବାକୁ ଗଲେ ଜନ୍ମଦିନରେ ଯାଇକି ବ୍ଲଡ୍ ଦେଉଛନ୍ତି, ସେ ବି ବଡ଼
0: ଏବେ ସେଟା ଜନ୍ମଦିନ ହଉ, ଆନିଭର୍ସରି ହେଇଗଲା,
1: ଛୁଆଙ୍କ ଜନ୍ମଦିନରେ ବି ଜନ୍ମଦିନ, ବାପା ମା ମାନେ ଯାଇକି ଦେଉଛନ୍ତି,
0: କାଲି ବି ଜଣେ ଆସିଥିଲେ ତାଙ୍କ ବର୍ଥଡେ ଥିଲା ସେ ବ୍ଲଡ୍ ଡୋନ୍ କରିକି ଗଲେ, ଏଟା ଏବେ ଧୀରେ ଧୀରେ ଲୋକ ଆପଣେଇଲେନି, ତେଣୁ ସେଇଟା ବହୁତ ୱେଲକମ୍ ଷ୍ଟେପ୍ ଗୋଟେ ଆମର।
1: ମାନବିକତାର ମୂଲ୍ୟବୋଧ ଯୋଉ ଲୋକମାନଙ୍କର ଥିବ ତା ସହିତ ସଚେତନତା, ନିଶ୍ଚିତ ଭାବରେ କାହାର କଣ ଅସୁବିଧା ହଉନି, ସମସ୍ତଙ୍କର ଅସୁବିଧା ହଉଛି, କାହାର ପୁଣି କେତେବେଳେ ଅସୁବିଧା ହବ କିଛି କହି ହବନି। ଦେହ ଖରାପଟା ପର୍ଟିକୁଲାରଲି ଆମେ ଦେଖୁଛେ କୋଭିଡ ପରେ ବଡ ସାଙ୍ଘାତିକ ଆଡ଼କୁ ଗତି କରୁଛି, ହଠାତ୍ କିଏ କହୁଛି କଣ ରେ ପଡୁଛି ରୋଗରେ ତା କହି ହଉନି। ତେଣୁ ଦରକାର ମୁତାବକ ଆମକୁ ଭେଟିବାକୁ ହେଲେ ବା ରୋଗୀମାନଙ୍କୁ ଦବା ପାଇଁ ହେଲେ ଆମକୁ ଅଧିକରୁ ଅଧିକ ରକ୍ତଦାନ କଲେ ଭଲ, ନାଇଁ କି ସାର୍?
0: ସ୍ୱେଚ୍ଛାକୃତ ରକ୍ତଦାନ କରୁଛନ୍ତି, ବେନିଫିଟ୍ କଣ? ଏକ୍ସଚେଞ୍ଜ ଡୋନେସନ ଆଉ ଭଲଣ୍ଟିୟର ଡୋନେସନ ବେନିଫିଟ ଡିଫରେନ୍ସ ମୁଁ ଖାଲି କହିଦେବି। ଧରନ୍ତୁ ଆପଣ ଗୋଟେ ରୋଗୀ ପାଇଁ ଯାଇକି ରକ୍ତ ଦେଲେ, ସେ ରୋଗୀକୁ ସେ ରକ୍ତ ଲାଗିବନି, ଅଲରେଡି ଯୋଉଟା ଟେଷ୍ଟେଡ୍ ହେଇକି ଅଛି ସେଟା ଲାଗିବ, ତେଣୁ ସେଇ ଜାଗାରେ ପ୍ରୋସେସଟା ଡିଲେ ହେଇଯାଏ। ଆପଣ ରକ୍ତ ଦେବେ, ତାପରେ ସେ ରକ୍ତକୁ ଟେଷ୍ଟ ହବ, ଦୁନିଆ ଜିନିଷ ହବ, କିନ୍ତୁ ଯଦି ଭଲଣ୍ଟିୟରି ଆମେ ସବୁଦିନ କିଛି ଲୋକ ଆମେ ଆସିବା ବ୍ଲଡ୍ ବ୍ୟାଙ୍କକୁ ବ୍ଲଡ୍ ଡୋନେଟ୍ କରିବା, ଡେଲି ଧରନ୍ତୁ 40-50 ଜଣ ଲୋକ ଆସିକି ଆମେ

0: ଆମେ ଡୋନେଟ୍ କରୁଛୁ ତାହେଲେ ଆମର ଷ୍ଟକ୍ ରିପ୍ଲେନିସ୍ ହେଇଯିବ। ଯେତେବେଳେ ଆପଣ ସ୍ୱେଚ୍ଛାରେ ରକ୍ତଦାନ କରୁଛନ୍ତି ଦେଖା ହେଇଛି ଷ୍ଟଡିରୁ ସେ ଲୋକଙ୍କ ଦେହରେ ରୋଗ କମ୍ ଥାଏ
1: ଠିକ,
0: କିନ୍ତୁ ରିପ୍ଲେସମେଣ୍ଟ ଯେତେବେଳେ ଧରନ୍ତୁ ଆପଣଙ୍କୁ ରକ୍ତ ଦରକାର ଅଛି କିନ୍ତୁ ଆପଣ ପାଉନାହାନ୍ତି, ଆପଣ ସେଇ ସମୟରେ କ'ଣ ହଉଛି ମଝିରେ ମିଡିଲ ମ୍ୟାନ୍ କିଛି ଦଲାଲ ଆସୁଛନ୍ତି ଯେଉଁମାନେ କି ପ୍ରଫେସନାଲ ଡୋନର ଆମେ ତାକୁ କହୁ, ଯେଉଁଟାକି ସୁପ୍ରିମକୋର୍ଟ ଆଉ ହାଇକୋର୍ଟ ତାକୁ ବେନ୍ କରିଛନ୍ତି ପ୍ରଫେସନାଲ ଡୋନର ମାନଙ୍କଠୁ ବ୍ଲଡ୍ ନିଆଯିବ ନାହିଁ କାହିଁକି।

0: ସବୁଠୁ ବ୍ଲଡ୍ ନିଆଯିବ ନାହିଁ, କାହିଁକିନା ଏଇଟା ହେଇଥିଲା ଯେତେବେଳେ ପ୍ରଥମେ ଲୋକ ବ୍ଲଡ୍ ଦେବା ପାଇଁ ଚାହୁଁନଥିଲେ ସେତେବେଳେ ତାଙ୍କୁ ବ୍ଲଡ୍ ଦେବା ପାଇଁ ଗୋଟେ ପାରିଶ୍ରମିକ ମିଳୁଥିଲା, କିନ୍ତୁ ବର୍ତ୍ତମାନ ସରକାର ସେଟାକୁ କମ୍ପ୍ଲିଟଲି ମନା କରିଛନ୍ତି, ସୁପ୍ରିମକୋର୍ଟ କମ୍ପ୍ଲିଟ ମନା କରିଛନ୍ତି। କାହିଁକି ନା ଯଦି ଆପଣ ଏଟାକୁ ପେସା ଭଳିଆ ନେଇଯିବେ ତାହେଲେ ଲୋକ ଏଚ୍ ଆଇ ପଜିଟିଭ ହେପାଟାଇଟିସ୍ ବି ପଜିଟିଭ ଥାଇକି ବି ଲୋକ ସ୍ୱେଚ୍ଛାକୃତ ଭାବରେ ବିନା ପାରିଶ୍ରମିକରେ ଯେଉଁମାନେ ରିପିଟେଟିଭ ବ୍ଲଡ୍ ଡୋନେଟ୍ କରୁଥିବେ ତାଙ୍କ ଦେହରେ ରୋଗ କମ୍ ଥାଏ, ଆଉ ସେଇ ବ୍ଲଡ୍ଟା ସୁସ୍ଥ ବ୍ଲଡ୍ ସୁପିରିୟର ବ୍ଲଡ୍ ଯିଏ ନବ ତା ଦେହରେ ବି ରୋଗ
1: ମାନେ ସବୁଠୁ ଭଲ ରକ୍ତ
0: ସବୁଠୁ ଭଲ ରକ୍ତ।
1: ତେଣୁ
2: ଯୋଉ ବାରିପଦାରେ ବ୍ଲଡ୍ ବ୍ୟାଙ୍କ କହିଲେ ଏବଂ ଆମର କଟକରେ ଯୋଉ ରହିଛି ବଡ ଡାକ୍ତରଖାନା ତାର ବ୍ଲଡ୍ ବ୍ୟାଙ୍କ, ଏଇ ବ୍ଲଡ୍ ବ୍ୟାଙ୍କ ସମ୍ପର୍କରେ ଟିକେ କୁହନ୍ତୁ। ମାନେ ଆମର ଓଡ଼ିଶାର ଯୋଉ ବ୍ୟବସ୍ଥା ରହିଛି, ଧରନ୍ତୁ ଏଠି ଆମର ବହୁତ ଗୁଡ଼ିଏ ରକ୍ତ ମାନେ ଆମେ ସଂଗ୍ରହ କଲୁ, ପୁଣି ତାକୁ କେମିତି ରଖିବା ଇତ୍ୟାଦି।
0: ଆଜ୍ଞା, ବ୍ଲଡ୍ ବ୍ୟାଙ୍କ ଆକ୍ଚୁଆଲି ଆମର ଓଡ଼ିଶାରେ 58 ବ୍ଲଡ୍ ବ୍ୟାଙ୍କ ଅଛି, ଯୋଉ ଜାଗାରେ କିଛି ଷ୍ଟୋରେଜ ସେଣ୍ଟର ଅଛି, ବ୍ଲଡ୍ ବ୍ୟାଙ୍କ ଆଉ ନାମ ନାହିଁ, ଚେଞ୍ଜ ହେଇଯାଇଛି ବ୍ଲଡ୍ ସେଣ୍ଟରକୁ। ବ୍ଲଡ୍ ବ୍ୟାଙ୍କର ଆଗରୁ ଅର୍ଥ ଥିଲା ଆପଣ ବ୍ଲଡ୍ ଦେଲେ ଆଉ ସେ ବ୍ଲଡ୍ଟା ଗଚ୍ଛିତ ହେଇକି ରହିଲା, ତାକୁ ବ୍ଲଡ୍ ବ୍ୟାଙ୍କ ହେଇଗଲା। କିନ୍ତୁ ବର୍ତ୍ତମାନ ବହୁତ ଅଧିକା କାମ ହଉଛି ବ୍ଲଡ୍ ବ୍ୟାଙ୍କରେ,
1: ମାନେ ସବୁବେଳେ ଟ୍ରାନ୍ଜାକ୍ସନ୍ ଚାଲିଛି ନା, ଦିଆ ବି ଚାଲିଛି, ରଖା ବି ଚାଲିଛି, ଦିଆ ବି ଚାଲିଛି,
0: ସେଥିପାଇଁ ତା ନା ବ୍ୟାଙ୍କ ଦିଆଯାଇଥିଲା। କିନ୍ତୁ ସେଣ୍ଟର କ'ଣ ପାଇଁ କରାଗଲା, ବିକଜ ଆପଣଙ୍କର ଖାଲି ଏଠି ବ୍ଲଡ୍ ଦିଆନିଆ ହଉନି, ବ୍ଲଡ୍ରେ ଆପଣଙ୍କ ରୋଗ ଚିହ୍ନଟ ହଉଛି। ସେ ସପୋଜ ଜଣେ ବ୍ଲଡ୍ ଦେଲେ ଆଉ ତାଙ୍କର ଏଚ୍ ଆଇ ବାହାରିଲା, ତାଙ୍କୁ ଡକା ହଉଛି, କାଉନ୍ସିଲିଂ କରାହଉଛି, କନଫର୍ମେସନ୍ ଟେଷ୍ଟିଂ କରାହଉଛି ICDC ରେ, ଦେନ୍ ତାକୁ ଟ୍ରିଟମେଣ୍ଟ ଦିଆହଉଛି। ଏ ଟୋଟାଲ ତକ୍ ବ୍ଲଡ୍ ବ୍ୟାଙ୍କର କାମ ରହିଲା ଟ୍ରିଟମେଣ୍ଟ ପାଇବା ତକ୍। ତା ଛଡା
1: ପରୀକ୍ଷଣ ବି ଚାଲିଛି,
0: ପରୀକ୍ଷଣ ଚାଲିଛି। ତା ଛଡା ଆପଣଙ୍କର କାହାର ଆଣ୍ଟିବଡି ସ୍କ୍ରିନିଂ କରାହଉଛି ବ୍ଲଡ୍ର, ବ୍ଲଡ୍ର ଆପଣଙ୍କର ସିରୋଲୋଜିକାଲ ଯେତିକି ଗ୍ରୁପିଂ କରାହଉଛି, ଆଉ ହାୟର ସେଣ୍ଟରରେ HLA ମେଚିଂ, ଇମ୍ୟୁନୋ ହିମାଟୋଲୋଜି ଲାବ୍, ଏସବୁ ବ୍ଲଡ୍ ବ୍ୟାଙ୍କ ଅଣ୍ଡରରେ ଯାଉଛି। ସେଥିପାଇଁ ବର୍ତ୍ତମାନ ଏକ ବ୍ଲଡ୍ ବ୍ୟାଙ୍କ ନାହିଁ, ବ୍ଲଡ୍ ସେଣ୍ଟର କୁହାଯାଉଛି। ଆଉ ବ୍ଲଡ୍ ସେଣ୍ଟରରେ ଆପଣଙ୍କ ଗୋଟେ ଏଇଟା ଗୋଟେ ଲାଇସେନ୍ସ ସେଣ୍ଟର, ମାନେ ଏଇଟା ହେଲା ଗୋଟେ ଡ୍ରଗ୍ ମାନୁଫ୍ୟାକ୍ଚରିଂ ୟୁନିଟ୍। ଆପଣଙ୍କ ଦେହରେ ଯେପର୍ଯ୍ୟନ୍ତ ଅଛି ସେଟା ହେଲା ରକ୍ତ ଆପଣଙ୍କ ଦେହ ପାଇଁ, ଯେତେବେଳେ ପ୍ୟାକେଟକୁ ଆସିଗଲା ସେ ହେଲା ଔଷଧ, ଯୋଉ ଔଷଧ କି ମାର୍କେଟରେ ମିଳିବନି, କୌଣସି ମେଡିସିନ ଦୋକାନରେ ମିଳିବନି, କିମ୍ବା କୌଣସି ଫ୍ୟାକ୍ଟ୍ରି ତିଆରି ହେଇପାରିବନି। କିନ୍ତୁ ଯେହେତୁ ଆମେ ଲୋକଙ୍କ ଦେହରୁ ନେଇକି ଔଷଧଟା ତିଆରି କରୁଛୁ, ସେଥିପାଇଁ ଏଟା ହେଲା ଗୋଟେ ଡ୍ରଗ୍ ମାନୁଫ୍ୟାକ୍ଚରିଂ ୟୁନିଟ୍।
1: ସେଇ ବାତାବରଣରେ ବି ତାକୁ ରଖିବାକୁ ପଡୁଛି, ଟେମ୍ପରେଚର ମେଣ୍ଟେନ୍ କରିବାକୁ ପଡୁଛି,
0: କ୍ୱାଲିଟି ଆପଣ ମେଣ୍ଟେନ୍ କରିବାକୁ ପଡିବ। ଆଉ ଯେହେତୁ ଏଟା ଡ୍ରଗ୍ ମାନୁଫ୍ୟାକ୍ଚରିଂ ୟୁନିଟ୍, ଏଟା ଆପଣଙ୍କର ଡ୍ରଗ୍ ଆଣ୍ଡ କସ୍ମେଟିକ୍ ଆକ୍ଟ 1940 ତା ଆଣ୍ଡ ରୁଲ୍ସ 1945 ଆକ୍ଟ ଅନୁସାରେ ସ୍କେଡ୍ୟୁଲ୍ ଏ ପାରା 12B ରେ ଏଟା ଗାଇଡ୍ଲାଇନ୍ରେ ଫଲୋରେ ଚାଲେ। ସେଥିପାଇଁ ବ୍ଲଡ୍ ବ୍ୟାଙ୍କଟା ହେଲା ଗୋଟେ ଡ୍ରଗ୍ ମାନୁଫ୍ୟାକ୍ଚରିଂ ୟୁନିଟ୍, ଆଉ ଯାହାର ଲାଇସେନ୍ସ ହସ୍ପିଟାଲ ଲାଇସେନ୍ସରୁ ସେପାରେଟ୍, ହସ୍ପିଟାଲ ଲାଇସେନ୍ସ ଅଲଗା, ବ୍ଲଡ୍ ବ୍ୟାଙ୍କ ଲାଇସେନ୍ସ ଅଲଗା। ବ୍ଲଡ୍ ବ୍ୟାଙ୍କ ଲାଇସେନ୍ସ ପ୍ରତି 5 ବର୍ଷକୁ ଥରେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଡ୍ରଗ୍ ଇନ୍ସପେକ୍ଟର ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ଡ୍ରଗ୍ ଇନ୍ସପେକ୍ଟର ଜଏଣ୍ଟ ଇନ୍ସପେକ୍ସନ୍ କରନ୍ତି। ସେମାନେ ଆପଣଙ୍କର ଡାଟା, ଆପଣଙ୍କ ପରଫର୍ମାନ୍ସ, ଆପଣଙ୍କ କଲେକ୍ସନ୍, ଆପଣଙ୍କ ରେକର୍ଡ଼ସ୍ ସବୁ ଚେକ୍ କଲା ପରେ ଯଦି ଆପଣ ଫିଟ୍ ହଉଥିବେ ତାହେଲେ ଆପଣଙ୍କୁ ଲାଇସେନ୍ସ ଦେବେ।
1: ଏବଂ ସେଥିରେ ଆମର ବାରିପଦା ବ୍ଲଡ୍ ବ୍ୟାଙ୍କ ସବୁଥିରେ
0: ଜଏନ୍ କଲାବେଳେ ବାରିପଦା ବ୍ଲଡ୍ ବ୍ୟାଙ୍କ ଲାଇସେନ୍ସ ନଥିଲା, ସରି ହେଇଥିଲା। ତାପରେ ଇନ୍ସପେକ୍ସନ୍ ଆସିଥିଲେ 2023 ଆମର 2027 ଡିସେମ୍ବର 31 ପର୍ଯ୍ୟନ୍ତ ଲାଇସେନ୍ସ ଭ୍ୟାଲିଡ୍ ଅଛି, ପୁଣି ସେମାନେ
1: 27
2: ତେବେ ଧରନ୍ତୁ ଆମର ଅଧିକ ରକ୍ତ ସଂରକ୍ଷଣ ହେଲା, ତେବେ କ'ଣ କରାଯିବ? ଆମର ଯେତିକି ଏଠି ଆମର ଯେତିକି ରଖିବାର ଜାଗା ଅଛି ଅଧିକ ହେଲା
0: ନାଇଁ, ୟୁଜୁଆଲି ଆପଣଙ୍କର ଟ୍ରାନ୍ଜାକ୍ସନ୍ ଅନୁସାରେ କଲେକ୍ସନ୍ ହୁଏ। ଆପଣ ଦେଖନ୍ତୁ ଆମର 15,350 ମୁଁ ଆପଣଙ୍କୁ କହିଲେ କଲେକ୍ସନ୍ ହେଇଛି, ସେଇଠୁ କିଛି ତ ଭାରତୀୟ ପଜିଟିଭ, ଆମର 15,000 ଏରାଉଣ୍ଡ ପାଖାପାଖି ବ୍ଲଡ୍ ଇସ୍ୟୁ ବି ହେଇଛି, ଏମିତି ନାହିଁ ଖାଲି ବ୍ଲଡ୍ କଲେକ୍ସନ୍ ହେଉଛି। ତ ସେଇ
1: ଆମାଉଣ୍ଟ
0: କାହିଁକି ଯୋଉଟା ମୁଁ ଆପଣଙ୍କୁ କହିଲି ଭଲ୍ୟୁଣ୍ଟାରୀ କଲେକ୍ସନ୍ ହେଉଛି 7,500-8,000, କିନ୍ତୁ ଟୋଟାଲ ଇସ୍ୟୁ ହେଇଛି ପାଖାପାଖି 15,000, ମାନେ ଆହୁରି 50% ବ୍ଲଡ୍ ଆମକୁ ଦରକାର। ତେଣୁ ଏମିତି ପ୍ରାୟ ବ୍ଲଡ୍ ବ୍ୟାଙ୍କ ନାହିଁ ଯୋଉଠିକି ଅଧିକା ଅଛି ଆଉ ଲୋକ ଦରକାର କମ୍, ସେମିତିକା ପ୍ରାୟ ବ୍ଲଡ୍ ବ୍ୟାଙ୍କ ନାହିଁ। ଗୋଟେ ଥିଓରି ଅଛି, ଆପଣଙ୍କର ଟୋଟାଲ ପପୁଲେସନ୍ର 1% ଲୋକଙ୍କୁ ବ୍ଲଡ୍ ଦରକାର ହେଇଥାଏ, 1% ଲୋକଙ୍କୁ ବ୍ଲଡ୍ ଦରକାର ହେଇଥାଏ। ଯଦି ଆମର 2% ଲୋକ ବି ବ୍ଲଡ୍ ଦେବେ
1: ରାଇରଙ୍ଗପୁର
0: କରଞ୍ଜିଆ ଉଦଳା ଏ ତିନିଟା ସବ୍ ଡିଭିଜନରେ ବ୍ଲଡ୍ ବ୍ୟାଙ୍କ ଅଛି। ଯଦି ତାଙ୍କର ସେଇ ସମୟରେ ଷ୍ଟକ୍ ନାହିଁ, କୌଣସି ବ୍ଲଡ୍ ଦରକାର ପଡେ, ତ ସେମାନେ ଷ୍ଟକ୍ ନିଲ୍ କରିକି ଆମ ପାଖକୁ ରେଫର କରିପାରିବେ
1: ସ୍ୱୟଂ ସାପେକ୍ଷ।
0: ବାଲେଶ୍ୱରରେ ବି ଆପଣଙ୍କର ଦେଖିବେ, କାଲି ତ ଆସିଥିଲା ଗୋଟେ ହସ୍ପିଟାଲ, ତାଙ୍କର ପ୍ଲେଟଲେଟ୍ ନଥିଲା, ସରି ହେଇଥିଲା, ତ ସେମାନେ ଆମକୁ ପଠେଇଲେ, ଆମେ ଆମଠୁ ପ୍ଲେଟଲେଟ୍ ନେଇକି ଯାଉଛନ୍ତି। ତ ଇଭିନ୍ ଆପଣଙ୍କ ଭଦ୍ରକରେ ନାହିଁ କମ୍ପୋନେଣ୍ଟ, ଯାଜପୁରରେ ନାହିଁ, ସେପର୍ଯ୍ୟନ୍ତ ବି ଆମର
1: ବେଳେବେଳେ ଯାଉଛି। କେମିତି ନିଅନ୍ତି ସାର୍? ସେଗୁଡ଼ା
0: ଦେଖନ୍ତୁ, ନର୍ମାଲ ଯୋଉଟା ଆପଣଙ୍କ ବ୍ଲଡ୍ PRBC ଯୋଉଟା ପେକ୍ ରେଡ୍ ସେଲ୍ ରହିଲା ବା ଆପଣ ହୋଲ୍ ବ୍ଲଡ୍,

0: ଏଗୁଡ଼ା ଆପଣ କେରିୟରରେ ଗୋଟେ ଟେମ୍ପରେଚର ମେଣ୍ଟେନ୍ କରିକି ଆଇସ୍ ବକ୍ସରେ ନେଇକି ଯିବେ, କିନ୍ତୁ ପ୍ଲେଟଲେଟ୍ଟା ଆପଣ ସେଇଟା ରୁମ୍ ଟେମ୍ପରେଚର ରୁହେ। ସେଥିପାଇଁ ଯେଉଁମାନେ ପ୍ଲେଟଲେଟ୍ ନିଅନ୍ତି ଆମେ ତାଙ୍କୁ ସଜେଷ୍ଟ କରୁ ଏସି କାର୍ରେ ଆସନ୍ତୁ, ଆପଣ କାର୍ ଭେଣ୍ଟ ସାମ୍ନାରେ ତାକୁ ସେକ୍ କରି କରି ନେଇକି ଯିବେ। କାହିଁକିନା ପ୍ଲେଟଲେଟ୍ଟା ଗୋଟେ ଜିନିଷ, ସେ ସବୁବେଳେ ଆପଣ ଯଦି ବ୍ଲଡ୍ ବ୍ୟାଙ୍କରେ ଆସିବେ ମୁଁ ଦେଖେଇବି, ସେ ମେସିନ୍ରେ ସବୁବେଳେ ଏମିତି ସେକିଂ ଅବସ୍ଥାରେ ସେ ଥାଏ।
1: ଆଚ୍ଛା,
0: ତାକୁ ନ ଥରେଇଲେ ସେ କ'ଣ ହବ କି ସେ ବେଗ୍ରେ ଲାଗିକି ରହିଯିବ, ଆଉ ପେସେଣ୍ଟ ଦେହକୁ ଯାଇପାରିବନି।
2: ମାଛ ଜାଁଳକୁ ଯେମିତି ସବୁବେଳେ ହଲେଇବା ପାଇଁ ପଡେ ପାଣି,
1: ସେଟା ଅକ୍ସିଜେନ୍ ଦବା ପାଇଁ, କିନ୍ତୁ ଏଟା ତାର
0: ପ୍ଲେଟଲେଟ୍କୁ ଅକ୍ସିଜେନ୍ ଦରକାର। ତେଣୁ ଯୋଉ ପ୍ଲେଟଲେଟ୍ ବେଗ୍ ଆସେ ସେ ବି ପୁରା ମିନିମାଲ ପୋର୍ସ ଥାଏ, ଯୋଉଥିରେ ତାକୁ ଅକ୍ସିଜେନ୍ ତାକୁ ସେ ସେକିଂ ହେଲେ ବି ସେ ପାଏ ସେଥିରୁ ଅକ୍ସିଜେନ୍ ଧୀରେ ଧୀରେ
1: ପରାସ ଥାଏ ସେ ପରାସ।
0: ଆଉ ତାର ଲାଇଫ୍ ସ୍ପାନ୍ ମାତ୍ର 5 ଦିନ। ଯଦି ଆଜି ମୁଁ ପ୍ଲେଟଲେଟ୍ ତିଆରି କଲି 5 ଦିନ ପରେ ନଷ୍ଟ ହେଇଯିବ, ତେଣୁ 5 ଦିନ ଭିତରେ ଆପଣ ଦେବେ।
1: ଆଜ୍ଞା,
0: ତେଣୁ ସେଥିପାଇଁ ପ୍ଲେଟଲେଟ୍ଟା ଆପଣଙ୍କର ଯେତେବେଳେ ଲୋକ ନିଅନ୍ତି ତାଙ୍କୁ କୁହାଯାଏ ସେକ୍ କରି କରି, ଯେପର୍ଯ୍ୟନ୍ତ ପେସେଣ୍ଟ ଦିଆ ହେଇନି ସେକ୍ କରୁଥିବ
2: ହଲଉଥିବ
0: ହଲଉଥିବ ସବୁ।
2: ଆଚ୍ଛା, କେଉଁମାନେ ରକ୍ତଦାନ କରିପାରିବେ?
0: ଦେଖନ୍ତୁ, 18 ବର୍ଷରୁ ଉର୍ଦ୍ଧ ହେବା ପ୍ରଥମ ଆବଶ୍ୟକ। ଦ୍ୱିତୀୟ ହେଲା ଆପଣଙ୍କର ଓଜନ 45 କିଲୋ ଅଧିକ ହେଇଥିବା ଦରକାର, ହିମୋଗ୍ଲୋବିନ 12.5 ଅଧିକ ହେଇଥିବା ଦରକାର, କିଛି ଡିଜିଜ୍ ଅଛି ଯେଉଁଥିରେ ସପୋଜ୍ ଆପଣଙ୍କ ହାର୍ଟ ରିଲେଟେଡ୍ ଡିଜିଜ୍ ଅଛି, କିମ୍ବା ଆପଣଙ୍କର ମେଣ୍ଟାଲ କିଛି ନ୍ୟୁରୋଲୋଜିକାଲ ଡିଜର୍ଡର ଅଛି, କିଛି କ୍ରୋନିକ ଆଲର୍ଜି ଅଛି, ପର୍ସିଷ୍ଟାଣ୍ଟ ଫିଭର ଲାଗି ରହୁଛି, କ୍ୟାନ୍ସର ଡିଟେକ୍ଟ ହେଇଛି, ଡାଇବେଟିସ୍ ଅଛି, ଇନ୍ସୁଲିନ୍ ନେଉଛନ୍ତି, ପୂର୍ବରୁ କେବେ ଯୌନ ରୋଗରେ ସଂକ୍ରମିତ ହୋଇଛନ୍ତି ଲାଇକ୍ ହେପାଟାଇଟିସ୍, HIV ଏସବୁ, ଏମାନେ କେବେ ରକ୍ତ ଦେଇପାରିବେ ନାହିଁ। ତା ବାଦ ହେପାଟାଇଟିସ୍ ଆପଣ 5 ପ୍ରକାର ଅଛି, ଆଚ୍ଛା ABCDE।
1: ଆଜ୍ଞା,
0: ଆପଣଙ୍କର ସେଥିରୁ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି, ମେନ୍ଲି ଏଇ ଦୁଇଟା ଆମର
1: ସେକ୍ସୁଆଲି
0: ଆଉ ବ୍ଲଡ୍ ରିଲେଟେଡ୍।
1: ଆଚ୍ଛା,
0: ବୁଝିପାରିଲେ? ଆପଣଙ୍କର ମଦର ଚାଇଲ୍ଡକୁ ହେଇପାରେ, ସ୍ପାଉସ୍ ଟୁ କଣ୍ଟାମିନେସନ୍ ହେଇପାରେ ହେପାଟାଇଟିସ୍। ଯେକୌଣସି ଜିନିଷ ବ୍ଲଡ୍ରେ ଯାଉଛି ମାନେ ସେ ଆପଣଙ୍କର ସେକ୍ସୁଆଲ୍ ଟ୍ରାନ୍ସମିଟେସନ୍ ବି ହେଇପାରିବ। ଆଉ ହେପାଟାଇଟିସ୍ ଏ ଇ ତ ପ୍ରାୟ ବହୁତ କମ୍ ଦେଖାଯାଏ, ଏ ଆଉ ଡି ଏମାନେ ହେଲେ ଫୁଡ୍ ଆଉ ୱାଟର ବର୍ନ ଡିଜିଜ୍। ତେଣୁ ବି ଆଉ
1: ସି ଆଉ ହେପାଟାଇଟିସ୍ ସି ଟା
0: ବ୍ଲଡ୍
1: ବହୁତ ହାଇଲି ଫାଟାଲ ବି ସେ ଡିଜିଜ୍ ଯାକ
0: ନାହିଁ। ଆପଣଙ୍କର ହେପାଟାଇଟିସ୍ ବି ଗୋଟେ ୟୁଜୁଆଲି ସେ ଆପଣଙ୍କ କ୍ରୋନିକ୍ ଷ୍ଟେଜ୍ରେ ଦେଖାଯାଏ, ଏକ୍ୟୁଟ୍ରେ ପ୍ରେଜେଣ୍ଟେସନ୍ ବହୁତ କମ୍ ଥାଏ, ବହୁତ ଦିନ ରହିଲା ପରେ ଦେଖାଯାଏ। ଡିଟେକ୍ଟ ହେଲା ପରେ ଏବେ ଆପଣଙ୍କ ଟ୍ରିଟମେଣ୍ଟ ଆସିଗଲାଣି, ଆପଣ ଯେମିତି ଡାଇବେଟିସ୍ ବ୍ଲଡ୍ ପ୍ରେସର ପାଇଁ ଟ୍ରିଟମେଣ୍ଟ ନେଉଛନ୍ତି, ହେପାଟାଇଟିସ୍ ବି ପାଇଁ ମେଡିସିନ୍ ଖାଇକି ଜୀବନସାରା ରହିପାରିବେ, ଏବଂ ହେପାଟାଇଟିସ୍ ସି ଇଜ୍ କ୍ୟୁରେବୁଲ ୱିଥ୍ ମେଡିସିନ୍।
1: ତେବେ ରକ୍ତଦାତା ଦିବସରେ ଆପଣ ସର୍ବସାଧାରଣକୁ, ଆମକୁ ଯେଉଁମାନେ ଶୁଣୁଛନ୍ତି, ଚାଷୀ ଭାଇମାନେ ହୁଅନ୍ତୁ ବା ଶ୍ରୋତା ଭାଇ ଓ ଭଉଣୀ ବା ଛାତ୍ରମାନେ ବି ବହୁତ ଜଣ ଶୁଣନ୍ତି ଆମ ରେଡ଼ିଓକୁ, କ'ଣ କହିବେ ସାର?
0: ପ୍ରଥମ କଥା ହେଲା କି ମନରୁ ସମସ୍ତ ଆଶଙ୍କା, ଇପ୍ସ ଆଣ୍ଡ ବର୍ଡ୍ସ ଏସବୁ ଦୂର କରିକି ନିଜେ ଥରେ ରକ୍ତଦାନ କରିକି ତାର ଅନୁଭବ ନିଅନ୍ତୁ। ଆଉ କିଏ କହିବ ଛୁଞ୍ଚି ଫୁଲିଲେ କଷ୍ଟ ହବ, ମୁଁ ଦେଇଥିଲି ମୁଣ୍ଡ ବୁଲେଇଲା, ମୁଁ ଦେଇଥିଲି ମୋଟା ହେଇଗଲି, ତେଣୁ ଏସବୁ ଜିନିଷ ଲୋକଙ୍କ ଅନୁଭବ ନ ନେଇକି ନିଜେ ଥରେ ଅନୁଭବ କରନ୍ତୁ। କାହିଁକିନା ମୁଁ ଜଣେ ବ୍ଲଡ୍ ବ୍ୟାଙ୍କ ଅଫିସର ସହିତ ମୁଁ ଜଣେ ନିୟମିତ ରକ୍ତଦାତା, ମୁଁ ଆଜି ପର୍ଯ୍ୟନ୍ତ 2200 ରକ୍ତଦାନ କରିଛି ଏବଂ ମୁଁ ସୁସ୍ଥ ଅଛି। ଯେଉଁମାନେ ବି ରକ୍ତଦାନ କରୁଛନ୍ତି ସବୁବେଳେ ଦେଉଛନ୍ତି ସେମାନେ ବି ସୁସ୍ଥ ଅଛନ୍ତି। ଆଉ ଏହାଦ୍ୱାରା ଆପଣ ଯେତେବେଳେ କେବେ ଆସିବେ ହସ୍ପିଟାଲକୁ, ଆମେ କ'ଣ ସୁବିଧା ଅସୁବିଧା ଛାଡ଼ିକି ଯଦି ଦେଖିବା ଖାଲି ପେସେଣ୍ଟମାନଙ୍କ ପଏଣ୍ଟ ଅଫ୍ ଭ୍ୟୁରୁ, ଗୋଟେ ଥାଲାସେମିଆ ପିଲା, ଗୋଟେ ସିକିଲ୍ ସେଲ୍, ଯେଉଁମାନେ କି ଥାଲାସେମିଆ ମାନେ ଗୋଟେ ଏମିତି ରୋଗ, ମୋତେ ଲାଗେ କ୍ୟାନ୍ସରଠୁ ବି ଖରାପ ରୋଗ ଥାଲାସେମିଆ। କାହିଁକିନା ଗୋଟେ ଛୋଟ ପିଲା ଯିଏକି ଜନ୍ମର 5 ମାସରୁ 4 ମାସ ଜଣାପଡ଼ିଲା କି ଥାଲାସେମିଆ ମେଜର, ଆଉ ସିଏ ମାସକୁ ଥରେ 2 ଥର ଲେଖା ବ୍ଲଡ୍ ନ ନେଲେ ବଞ୍ଚିବନି। ସାଙ୍ଗମାନେ ଦେଖୁଥିବେ ଖେଳୁଥିବେ କିନ୍ତୁ ସିଏ ଯାଇ ଖେଳିପାରିବନି। ଯେଉଁ ସମୟ ଶୈଶବ ସମୟ ବା ବାଲ୍ୟ ଅବସ୍ଥା ଆମେ କହୁ ସବୁଠୁ ପ୍ଲେଫୁଲ୍ ସବୁଠୁ ଚିୟରଫୁଲ୍ ଟାଇମ୍, ସେହି ସମୟ ତାର ମ୍ୟାକ୍ସିମମ୍ ଦିନ ହସ୍ପିଟାଲ୍ କଟୁଛି, ୟାଠୁ ଖରାପ ଦିନ କ'ଣ ଅଛି? ଆପଣ ସେଇ ଲୋକଙ୍କୁ ଦେଖିକି ଯଦି ନିଜ ରକ୍ତ କାଢ଼ିବାକୁ ଇଚ୍ଛା ହେବନି ତାହେଲେ ଆମେ ମଣିଷ ହେଇକି ଲାଭ ନୁହେଁ। ସେଥିପାଇଁ ଆପଣ ସେଇମାନଙ୍କୁ ଦେଖନ୍ତୁ, ଗୋଟେ ପ୍ରେଗନେଣ୍ଟ ମା'କୁ ଦେଖନ୍ତୁ, ଥାଲାସେମିଆ ଛୁଆକୁ ଦେଖନ୍ତୁ, ସେମାନେ ବେଶୀ ନିଡି, ଆଉ ରକ୍ତର କିଛି ବିକଳ୍ପ ନାହିଁ ଯେମିତି ମୁଁ କହିଲେ କେଉଁଠି ତିଆରି ହେଇପାରିବ ନାହିଁ। ସେଥିପାଇଁ ସମସ୍ତେ ନିଜ ଜୀବନକାଳ ଭିତରେ ରକ୍ତ ନିଜେ ଥରେ ଦେଇକି ଅନୁଭବ କରନ୍ତୁ, ଆଉ ତାପରେ ଯଦି ଭଲ ନ ଲାଗିଲା
1: ଆପଣ ଯୋଉ ପୁରା ଭିଭିଡ଼ଲି ଆମ ସାଙ୍ଗରେ ଡିସ୍କସନ୍ କଲେ ବା ଆଲୋଚନା କଲେ, ସେଥିପାଇଁ ବାରିପଦା ଆକାଶବାଣୀ ତରଫରୁ ଏବଂ ଆମର ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର। ନମସ୍କାର।
3: ହଉ, ଆଲୋଚନା ତ ବହୁତ କଥା ହେଲା, ଏଥର ଗୋଟେ ଗୀତ ଶୁଣିବା ଆସ ଆଉ।

0: ହଉ, ସବୁଦିନ ଭଳି କହିବା ଯେ ଆମର ଶ୍ରୋତା ବନ୍ଧୁମାନେ ନିଶ୍ଚୟ ଚିଠି ଦିଧାଡ଼ି ଲେଖିକି ଜଣେଇବେ ଯେ ଆମର କାର୍ଯ୍ୟକ୍ରମରେ ଆଉ କିଛି ପରିବର୍ତ୍ତନ କରିବା। ବାରମ୍ବାର କଥା ତ କହୁଛେ ଆମେ, ବିଭିନ୍ନ ପ୍ରସଙ୍ଗ ବି ଆଲୋଚନା କରୁଛେ, ତା ଭିତରେ ବି କୋଉଟା ଛାଡ଼ି ଯାଉଥିବା କି ଗୋଟେ ନୂଆ ଦିଗ ନୂଆ ବିଷୟ ଏସବୁ ବିଷୟରେ ଟିକେ ଆମକୁ ସୂଚେଇଲେ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଆଉ ଟିକେ ସହାୟକ ହେଇପାରିବ ଆଉ କି।
1: ବହୁତ ଖବର କାଗଜ ବାହାରୁଛି, ବହୁତ କଥା ଆମର ହଉଛି, ବହୁତ ପ୍ରାଇଭେଟ ଚ୍ୟାନେଲ ବି ଆସିଲାଣି ଏବଂ ସାମାଜିକ ଗଣମାଧ୍ୟମ ସଂଖ୍ୟା ବଢିଯାଇଛି। କିନ୍ତୁ ବାରିପଦାର ମୟୂରଭଞ୍ଜରେ ଗୋଟେ ଯୋଉ ଲୋକାଲ ରେଡିଓ ଷ୍ଟେସନ ଅଛି, ତାର ଯୋଉ ଭୂମିକା, ସେ ଭୂମିକାକୁ ବଳବତ୍ତର ରଖିବା ପାଇଁ ଏବଂ ଚାଷବାସ କାର୍ଯ୍ୟକ୍ରମକୁ ଆଉ ଟିକେ ସୁଦୃଢ଼ କରିବା ପାଇଁ ଆପଣଙ୍କ ସାଙ୍ଗରେ ଆମର ଚିଠି ଦେବାର ଯୋଉ ସମ୍ପର୍କ, ତାକୁ ନିହାତି ବଜେଇ ରଖିବା ଦରକାର। ଆଉ ନୂଆ ନୂଆ କଥା, ନୂଆ କଣ ଯଦି ସମସ୍ୟା ହଉଛି ସେସବୁ ବିଷୟରେ ଯାହାକୁ ଆମେ ଉତ୍ଥାପନ କଲେ ଆପଣମାନଙ୍କୁ ଭଲ ଲାଗିବ ଏବଂ ଆମମାନଙ୍କର ଗୋଟେ ସମସ୍ୟା ସମାଧାନ ହେଇପାରିବ, ସେଇସବୁ ଲେଖିକି ଆମକୁ ଜଣେଇବେ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002, ଜିଲ୍ଲା ମୟୂରଭଞ୍ଜ।
0: ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଅଭିନନ୍ଦନ ସହିତ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା। ନମସ୍କାର।